ଆଜିର ଚିନ୍ତା ବାର୍ଦ୍ଧକ୍ୟ ରୂପକୁ ଆଶା ଧୈର୍ଯ୍ୟକୁ ମୃତ୍ୟୁ ପ୍ରାଣକୁ ଅପରାଧ ଦୋଷ ଦର୍ଶନ ପ୍ରଭୃତି ଧର୍ମାଚରଣକୁ କ୍ରୋଧ ଲକ୍ଷ୍ମୀଙ୍କୁ ନିଜ ପୁରୁଷ ସେବା ସତ୍ସ୍ୱଭାବକୁ କାମ ପ୍ରଭୃତି ଲଜ୍ଜାକୁ ଏବଂ ଅଭିମାନ ସବୁକୁ ନଷ୍ଟ କରିଦିଏ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିବି ପ୍ରଫୁଲ୍ଲ କୁମାର।

କିଛି ବର୍ଷ ତଳର କଥା, ଜଣେ ପୁରୁଣା ବନ୍ଧୁଙ୍କ ସହ ଦେଖା ହେଲା। କହିଲେ, ସହରକୁ ନୂଆ ବଦଳି ହୋଇକି ଆସିଛି, ଆ ଘରୁ ବୁଲିକି ଆସିବା। ଏଇ ପାଖରେ ତ ଭଡ଼ା ନେଇଛି। କହିଲି, ଚାଲ ତାପରେ ବଜାର ଦେଇ ଆସିବି। ବନ୍ଧୁ ଘର ଡ୍ରଇଂ ରୁମ୍‌ରେ ବସିବା ସମୟରେ ଛୋଟ ଝିଅଟିଏ ପଶି ଆସିଲା। ବୟସ 3 ବର୍ଷ ହେବ। ଏବେ ଏବେ ସ୍କୁଲ ଯାଉଛି, ସବୁ ଶିଖିଗଲାଣି। ବା ବା ବ୍ଲାକ୍ ସିପ୍, ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍, ବନ୍ଧୁ ଜଣକ କହିଲେ। ଭାବିଲି, ବୟସ ତ ହେଇନି, ସ୍କୁଲ କେମିତି ଗଲା। ତାପରେ ଚିନ୍ତା କଲି, ବର୍ତ୍ତମାନର ଶିକ୍ଷା ପଦ୍ଧତିରେ ସାନ ସାନ ଛୁଆଙ୍କୁ ମଧ୍ୟ ନେଉଛନ୍ତି। କ୍ୟାଚ୍ ଦେମ୍ ୟଙ୍ଗର ଯୁଗ ପରା। ବନ୍ଧୁ ଝିଅକୁ ଡାକିଲେ, କହିଲେ, ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍ ଗୀତଟି ଗା ମା, ଅଙ୍କଲ ଆସିଛନ୍ତି। ଝିଅଟି ଖନେଇ ଖନେଇ ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ 2 ଥର କହିଲା ପରେ ଆଉ କିଛି ଗାଇପାରିଲା ନାହିଁ। ବନ୍ଧୁଙ୍କ ବାରମ୍ବାର କହିବା ସତ୍ତ୍ୱେ ଝିଅଟି ମନେ ପକାଇ ପାରିଲା ନାହିଁ। ବନ୍ଧୁ ଜଣକ ରାଗି ଯାଉଥାନ୍ତି, ହେଲେ ମୁଁ ଥିବାରୁ ଚୁପଚାପ ସବୁ ସହି ଯାଉଥାନ୍ତି। କିଛି ସମୟ ପରେ ମୁଁ ବାହାରି ଆସିଲି, ହେଲେ ଦୂରରୁ ଶୁଣିପାରୁଥିଲି ବନ୍ଧୁଙ୍କ ଝିଅକୁ ଗାଳି ଦେବା। ଆଜି ତୁ ମୋ ଇଜ୍ଜତ ମାଟିରେ ମିଶେଇଦେଲୁ। କେଡ଼େ ସରାଗରେ ବନ୍ଧୁଙ୍କୁ ଘରକୁ ଡାକିଥିଲି, କ'ଣ ଭାବିଥିବେ। ତାପରେ ସାନ ଝିଅଟିକୁ ଚାପୁଡ଼ା ମାରିବା ମଧ୍ୟ ଶୁଣିଲି। କିନ୍ତୁ ପ୍ରକୃତରେ ବନ୍ଧୁ ଯେଉଁ ଇଜ୍ଜତ ମାଟିରେ ମିଶିବା କଥା କହୁଥିଲେ, ମୁଁ ସେଥିପ୍ରତି ଆଦୌ ଗୁରୁତ୍ୱ ଦେଇନଥିଲି। ନିଜେ ବନ୍ଧୁ ଜଣକ 3 ବର୍ଷ ବୟସରେ ସ୍କୁଲ ଯାଇଥିଲେ କି? ତାଙ୍କ ଝିଅ ବୟସରେ ଇଂରାଜୀ କବିତା ଆବୃତ୍ତି କରିପାରୁଥିଲେ କି? କେଉଁ ସ୍କୁଲରେ ଏବଂ 7 ବର୍ଷ ବୟସରେ ପାଠପଢ଼ା ଆରମ୍ଭ କରି ଆଜି ସେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ହୋଇପାରିଛନ୍ତି? ଏଇ 20-30 ବର୍ଷ ଭିତରେ ପରିସ୍ଥିତି ଏତେ ବଦଳି ଯାଇଛି ଯେ 3 ବର୍ଷ ବୟସରେ ପାଠପଢ଼ା ଆରମ୍ଭ ଜରୁରୀ ହୋଇପଡ଼ିଛି। ପ୍ରକୃତ କଥା ହେଉଛି, ମା ବାପାମାନେ, ଅଭିଭାବକମାନେ ଆବଶ୍ୟକତା ଠାରୁ ଅଧିକ ସଚେତନ ହୋଇପଡ଼ିଛନ୍ତି, ଅଧିକ ଦାୟିତ୍ୱବାନ ହୋଇପଡ଼ିଛନ୍ତି। ଫଳରେ ମଣିଷ ପାଇଁ ଏକାନ୍ତ ଜରୁରୀ ଶିକ୍ଷା ଆଜି ବ୍ୟବସାୟରେ ପରିଣତ ହେବାକୁ ବସିଲାଣି। ବଡ଼ ବଡ଼ ସହର କ'ଣ, ଛୋଟ ଛୋଟ ସହରମାନଙ୍କରେ ମଧ୍ୟ ପବ୍ଲିକ୍ ସ୍କୁଲ ଆଉ କୋଚିଂ ଇନଷ୍ଟିଚ୍ୟୁଟ୍ ଘରେ ଘରେ ଦେଖିବାକୁ ମିଳୁଛି। ସମୟ ପରିବର୍ତ୍ତନଶୀଳ, ଏହାର ଅର୍ଥ ନୁହେଁ ଯେ ଆମେ ସମୟ ନାଁରେ ସ୍ୱାର୍ଥପର ହୋଇଉଠିବା। ଆମେ ଭାବିବା ଉଚିତ ଯେ 3 ବର୍ଷ ବୟସରେ ଜଣେ ଛୁଆ କ'ଣ କରିବା ଉଚିତ, ତାର ଶାରୀରିକ ଓ ମାନସିକ ସ୍ତର କେତେ ରହିଛି, 7 ବର୍ଷ ବୟସରେ ସେ କୌଣସି ଜିନିଷ ଗ୍ରହଣ କରିବାର ଅବସ୍ଥାକୁ ଆସୁଛି। ଏକଥା ସତ ଯେ 20-25 ବର୍ଷ ଆଗରୁ ଟିଭି ନଥିଲା, ଇଣ୍ଟରନେଟ୍ ନଥିଲା, ଫଳରେ ସେ ସମୟର ପିଲା ବର୍ତ୍ତମାନର ପିଲାଙ୍କ ଭଳିଆ ଏତେଟା ସ୍ମାର୍ଟ ନଥିଲେ। ତା ସହିତ ଏକଥା ବି ସତ ଯେ ଆମେ ବସ୍ତୁବାଦୀ ହୋଇପଡ଼ିଛୁ, ପିଲାଙ୍କୁ ପାଠପଢ଼ାରେ ଅହେତୁକ ତାଗିଦ କରୁଛୁ, ଦିନସାରା ରାତିସାରା ପଢ଼ିବା ପାଇଁ କହୁଛୁ। ଅତିଥି ଆସିଲେ କହୁଛୁ, ସାନ ପୁଅ ଭୁବନେଶ୍ୱରରେ ଅମୁକ କଲେଜରେ ଇଞ୍ଜିନିୟରିଂ ପଢ଼ୁଛି, ଆଉ ଝିଅ ପୁନେରେ ମ୍ୟାନେଜମେଣ୍ଟ କରୁଛି। ବଡ଼ ପୁଅ ଇଞ୍ଜିନିୟରିଂ ପାସ୍ କଲାପରେ ବାଙ୍ଗାଲୋରରେ କମ୍ପାନୀରେ ଭଲ ଚାକିରି କରୁଛି, ସତେ ଯେମିତି ଜଣେ ଜାଣିଶୁଣି ଖରାପ ଚାକିରି କରେ। ଏଥିରେ ହିଁ ଆମର ଆନନ୍ଦ। ଆମେ ଯଦି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ହୋଇପାରିଲେ ନାହିଁ, ସେମାନଙ୍କ ହାକିମି ଆଉ ସାହେବି ଦେଖି ଦେଖି ଆମର ବୋଧହୁଏ ଈର୍ଷା ହେଉଛି। ସେଥିପାଇଁ ପୁଅକୁ ବାଧ୍ୟ କରୁଛୁ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ। ଏକଥା ଆମେ ଜାଣିବା ପାଇଁ ଚେଷ୍ଟା ମଧ୍ୟ କରୁନୁ କି ପୁଅ ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ଚାହୁଁଛି। ପୁଅ ଯଦି ଖେଳୁଛି, ନାଟକ କରୁଛି, ଗୀତ ଗାଉଛି, ତାକୁ ମନା କରୁଛୁ। ଆମର ଏ ଉଚ୍ଚ ଅଭିଳାଷ ଯୋଗୁଁ ଶିକ୍ଷା ବ୍ୟବସାୟରେ ପରିଣତ ହେଲାଣି। ପବ୍ଲିକ୍ ସ୍କୁଲ, କଲେଜ, ୟୁନିଭର୍ସିଟି ଉଚ୍ଚ ନମ୍ବର ତ ଦେଉଛନ୍ତି, କିନ୍ତୁ ଏହାଦ୍ୱାରା ଶିକ୍ଷାର ଅବସ୍ଥା କେତେ ଊର୍ଦ୍ଧ୍ୱଗାମୀ ତାହା ସଭିଏ ଜାଣନ୍ତି। ଦିନକୁ ଦିନ ଜନସଂଖ୍ୟା ବଢ଼ୁଛି, ସମସ୍ୟା ବଢ଼ୁଛି, ତା ସହିତ ବ୍ୟବସ୍ଥାର ଆଧୁନିକୀକରଣ ଘଟୁଛି।

ଆଜିଠୁ 40-50 ବର୍ଷ ପରେ ନିଯୁକ୍ତି ବଜାରର କ'ଣ ଅବସ୍ଥା ହେବ, ତେଣୁ ବେଳ ହୁଁ ସାବଧାନ ହେବାକୁ ପଡ଼ିବ। ସରକାର, ପ୍ରଶାସନ ସଭିଙ୍କୁ ଚିନ୍ତାଶୀଳ ହେବାକୁ ପଡ଼ିବ। ଭବିଷ୍ୟତ ପାଇଁ କ'ଣ କରାଯାଇପାରେ, ତା ସହିତ ଆମର ମାନସିକତାରେ ମଧ୍ୟ ପରିବର୍ତ୍ତନ ଏକାନ୍ତ କାମ୍ୟ।

ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ।

ବ୍ରାହ୍ମଣ ପୁତ୍ର ଅବଶ୍ୟ ବ୍ରହ୍ମଚର୍ଯ୍ୟ ବ୍ରତ ସାଧନ କରିବେ। ବ୍ରହ୍ମଚାରୀ ଜଟା ଧାରଣ କରିବେ, ଦନ୍ତ ମାର୍ଜନ ଏବଂ ବସ୍ତ୍ର ପ୍ରକ୍ଷାଳନ କରିବେ ନାହିଁ। ନଖ ତଥା କକ୍ଷ ଓ ଉପସ୍ଥରୋମ ଛେଦନ କରିବେ ନାହିଁ ମଧ୍ୟ। ତାଙ୍କ ପକ୍ଷରେ ରମଣୀ ଦର୍ଶନ, ସ୍ପର୍ଶନ ଏବଂ ଆଳାପନ ପରିତ୍ୟାଜ୍ୟ। ନୈଷ୍ଠିକ ବ୍ରହ୍ମଚାରୀ ଗୃହସ୍ଥାଶ୍ରମରେ ପ୍ରବେଶ କରିପାରିବେ। ସବର୍ଣ୍ଣ ସୁଲକ୍ଷଣୀ କନ୍ୟାକୁ ବିବାହ କରିବେ। ରାଜା ତାଙ୍କୁ ରକ୍ଷା କରିବେ। ସେ ଆପଦକାଳରେ ବଣିକ ବୃତ୍ତି କରିପାରନ୍ତି। ଆପଦ ଶାନ୍ତି ନହେଲେ କ୍ଷତ୍ରିୟ ବୃତ୍ତି ମଧ୍ୟ ଅବଲମ୍ବନ କରିପାରନ୍ତି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ବିଭିଜି ରାମଜୀ ଆଇନ 2025 ଆଇଷ୍ଟାନୁ ସାରା ଦେଶେ କାର୍ଯ୍ୟକାରୀ ହେବା। ଇ ଆଇନ ଅଧୀନତି ଗାଁ ଇଲାକାର ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଫି ଦିନ କାମ ଯୋଗାଇ ଦେବାରକେ ସରକାର ପଦକ୍ଷେପ ନେଉଛନ୍ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ବିଭିଜି ରାମଜୀ ଆଇନ ଅଧୀନତି ଫି ଆର୍ଥିକ ବଜେଟ୍ରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଇ ସମୟ ଭିତରେ କାମ ନାହିଁ ଦିଆଗଲେ ଭତ୍ତା ଦିଆଯିବା। ଇ ଆର୍ଥିକ ବଜେଟ୍ରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନତି ଅପିଲ ଦାଖଲ କରବାର ସମୟକେ ସରକାର ବଢ଼େଇଛନ୍। ଆପେଲେଟ୍ ଟ୍ରିବ୍ୟୁନାଲ୍ଥି ଆଇବା ମାସ 31 ତାରିଖ ତକ୍ ଇ ବାବଦ ଆବେଦନ ଦାଖଲ କରାଯାଇପାରବା। ଆଘନୁ ଏଥିଲାଗି ଶେଷ ତାରିଖ ଆଜିର ଦିନକେ ଧାରିଜ କରାଯାଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ଥି ବଢ଼ୁଥିବା ଆବେଦନକେ ନଜରଥି ରଖିକରି ସରକାର ଇ ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ରାଜ୍ୟ ଡାଲୁଆ ଧାନଘିନା ସମୟକେ ଏବା ଶୁକ୍ରବାର ତକ୍ ବଢ଼ାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବଛର ସରକାର 2,00,000 ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରିଥିଲେ। ଏହାଦେ ତକ 18,79,000 ମେଟ୍ରିକ୍ ଟନ୍ ଧାନ ଘିନା ସରିଛି। 5 ଜିଲ୍ଲାନ ଧାନ ଘିନା ନାଇଁ ହୋଇଥିବାରୁ ଇ ସମୟକେ ବଢ଼ାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। 2027 ଫେବୃଆରୀ ମାସନୁ 2 ଖେପ ଜନଗଣନା ମୂଲ ହେବା। ଏଥିଲାଗି ପ୍ରସ୍ତୁତି ମୂଲ ହୋଇସାରିଛି। ଆଇଷ୍ଟାନୁ 20 ଦିନିଆ ପ୍ରି ଟେଷ୍ଟ କରାଯିବା। 10,000-15,000 ଲୋକକୁ ନେଇକରି ଇ ପ୍ରି ଟେଷ୍ଟ କରାଯିବା। ତାର ଉତ୍ତରୁ 2 ଖେପ ଲାଗି ଅଗଷ୍ଟନୁ ଓ

ଅକ୍ଟୋବର ମାସ ତକ୍ ପ୍ରଶିକ୍ଷଣ ଦିଆଯିବା। ଏଥିଲାଗି ଅତ୍କା ଶିକ୍ଷକ ନିୟୋଜିତ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲା ଏକ ତାରିଖ ନୁ ଜନଗଣନା ଲାଗି ସ୍ୱଗଣନା କାର୍ଯ୍ୟକ୍ରମ ମୂଲ ହୋଇଥିଲା। ଇତାର ସହିତ ମେ 15 ତାରିଖ ତକ୍ ପହିଲା ଖେପ ଜନଗଣନା ଶେଷ ହୋଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇବା କାଲିଠାରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେବା। ଏହି ପରୀକ୍ଷା 10 ତାରିଖ ତକ୍ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ପରୀକ୍ଷା ସକାଳ 9 ମୂଲ ହୋଇକରି 11:30 ତକ୍ ଚାଲବା। ଖାଲି ଗଣିତ ପରୀକ୍ଷା ଲାଗି ଅତ୍କା 15 ସମୟ ଦିଆଯିବା। ପରୀକ୍ଷା କେନ୍ଦ୍ରକେ ସ୍ୱଚ୍ଛ ଶୃଙ୍ଖଳିତ କରିବାର ଲାଗି ସବୁ ପରୀକ୍ଷା କେନ୍ଦ୍ରନ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ବଲାଙ୍ଗୀର, ତାଲଚେର, ଯାଜପୁର, ବାଲେଶ୍ୱର, ବାରିପଦା, ପୁରୀ ଆଉ କୋରାପୁଟ ମେଡିକାଲ କଲେଜ ପରିସରନ ନୂଆ ନର୍ସିଂ କଲେଜ ଖୋଲବା। ବାରିପଦାକେ ଛାଡ଼ିକରି ଅଲଗା 6 ଯାକ ମେଡିକାଲ କଲେଜ ପରିସରନ ନର୍ସିଂ କଲେଜ ଲାଗି ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତାଲଚେର ଆଉ ବଲାଙ୍ଗୀର ମେଡିକାଲ କଲେଜର ନୂଆ ନର୍ସିଂ କଲେଜ ସ୍ଥାପନା ଲାଗି ଅନୁମତି ମିଳିସାରିଛି। ଏହି ଦୁଇ ଜାଗାନ କଲେଜ ସ୍ଥାପନା ଲାଗି ଅଟକଳ ତିଆରି ହୋଇକରି ବିଭାଗୀୟ ମଞ୍ଜୁରୀ ମିଳିସାରିଛି। କେନ୍ଦ୍ର ସରକାର ଫି ନର୍ସିଂ କଲେଜ ଲାଗି ବଜେଟ୍ 6 ଟଙ୍କା ରଖିଛନ୍। ଇତାର ସହିତ ରାଜ୍ୟ ସରକାର 4 ଟଙ୍କା ଦେବେ। ତାର ବାଦ ଅତ୍କା ଖର୍ଚ୍ଚ ହେଲେ ସେତାକି ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ନୂଆ ନର୍ସିଂ କଲେଜ ଖୋଲିଲେ ଆଦିବାସୀ ଓ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀମାନେ ନର୍ସିଂ ଶିକ୍ଷା ପାଇପାରିବେ। ଡାକ୍ତରମାନଙ୍କର ସମାଜର ଲୋକଙ୍କ ଲାଗି ସେବା ଆର୍ ତ୍ୟାଗକେ ସମ୍ମାନ ଜନେଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। 1991 ଜୁଲାଇ 1 ତାରିଖ ନୁ ପଶ୍ଚିମବଙ୍ଗର ନାଁ କରା ଡାକ୍ତର ଆଘର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମଦିନକେ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଇ ବଛର ଡାକ୍ତର ଦିବସର ବାର୍ତ୍ତା ଆହ୍ୱାନ ଦିଆଯାଇଛି। ସେନ୍ତା ଦେଶର ଅର୍ଥନୀତିର ସୁରକ୍ଷା ଦିଗେ ମାର୍ଗଦର୍ଶନ ଦେଉଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କର ସମ୍ମାନ ଲାଗି ଆଜି ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳନ କରାଯାଉଛି। 1949 ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନ ତରଫରୁ ଏହି ଦିବସ ପାଳନ କରାଯାଉଛି। ଢେଙ୍କାନାଳରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା 3 ସକାଳ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 IIMC ଢେଙ୍କାନାଳ ପରିସରନ ସ୍ପଟ୍ ଆଡମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବର ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏତାର ପ୍ରଭାବତି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଉତ୍ତର ବଙ୍ଗୋପସାଗର ପାଖର ଦକ୍ଷିଣ ବାଂଲାଦେଶ ସମୁଦ୍ର ଖଣି ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆବା ଶୁକ୍ରବାର ତକ୍ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖରପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଆବା 24 ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାନ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଓଡ଼ିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଜ୍ଞାନ ଅର୍ଜନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ନ୍ୟୁ ଅଭିଷେକ ହଲ୍ରେ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ କହିଛନ୍ତି ଅଧିକାରୀମାନେ ତୃଣମୂଳ ସ୍ତରର ବାସ୍ତବତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ଆବଶ୍ୟକ। ସଚେତନ ଅଧିକାରୀମାନେ ଲୋକସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:00 ସାଢ଼େ 11:00 ପର୍ଯ୍ୟନ୍ତ ଚାଲିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା

0: ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଭୋଟରମାନଙ୍କ ଆପତ୍ତି ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନିକିଆ ସାଇବର ସୁରକ୍ଷା ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣିତ ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ପଟ୍ଟନାୟକ ସାଇବର ସୁରକ୍ଷା ବିଶ୍ୱ ପାଇଁ ସୃଷ୍ଟି କରିଥିବା ଆହ୍ୱାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକଠାରେ ଚାଲିଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହୋଇଯାଇଛି। ସାମ୍ବାଦିକମାନେ ସତ୍ୟ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଭାରତୀୟ ବାୟୁସେନା ପକ୍ଷରୁ ବାୟୁ ସୈନିକ ଅଣବୈଷୟିକ ଚିକିତ୍ସା ସହାୟକ ପାଇଁ ପୁରୁଷ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଯୁକ୍ତ ଦୁଇ ବିଜ୍ଞାନରେ ସର୍ବନିମ୍ନ 50% ନମ୍ଘର ସହ ଫାର୍ମାସି କାଉନ୍ସିଲ୍ର ବୈଧ ପଞ୍ଜୀକରଣ ଥିବା ଆବଶ୍ୟକ। ଅନ୍ଲାଇନ୍ ଆବେଦନ ଚଳିତ ମାସ 6-26 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ସେପ୍ଟେମ୍ବର ମାସ 22 ଓ 23 ତାରିଖରେ ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଜାତୀୟ ଡାକ୍ତର ଦିବସ ପାଳିତ ହେଉଛି। ସାମୁହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମ ଏବଂ ନିଃସ୍ୱାର୍ଥପର ସେବାକୁ ବିଚାରକୁ ନେଇ ଏହି ଦିବସର ମହତ୍ୱ ପ୍ରତିପାଦିତ ହୋଇଥାଏ। ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1 ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ରାଜ୍ୟରେ ପ୍ରଥମ ଥର ପାଇଁ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 6 ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।
2: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତାର ସମସ୍ତ ଦରକାରୀ ଖାଦ୍ୟ ମାଆର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ବର୍ଷରେ ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସାଙ୍ଗେ ସାଙ୍ଗେ ମା'ଠୁ ଦୁଧ ଖାଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମା ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତାର ମା'ର କ୍ଷୀର ଏବଂ ମା ହେଉଛି ସବୁଠାରୁ ବଡ଼ ସମ୍ବଳ। ମା'ଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ବର୍ଷରେ ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ବର୍ଷରେ ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପ୍ମେଣ୍ଟ ଲାଗି ମା'ର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ମାସ ଯାଏ କେବଳ ମା' କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମା କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ ମାସକ ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ମାସ ପରେ ମା'ର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ, ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମା'ମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ।

0: ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପାମାଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟିକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପାମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଥିଲେ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 300.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜୀ ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ୍ର ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି20 5 ଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମାଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ବିନା ପ୍ରତିବନ୍ଧକରେ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଆର୍ଥିକ ସମ୍ବଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି।

ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟେଲିଫୋନ୍ ଯୋଗେ ଇରାନ୍ର ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଡକ୍ଟର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟେଲିଫୋନ୍ ଯୋଗେ ଇରାନ୍ର ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଏହି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସମସ୍ତ ପ୍ରସଙ୍ଗକୁ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସ୍ଥାୟୀ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ତଥା ନୌଚାଳନା ଓ ବାଣିଜ୍ୟ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଶାନ୍ତି ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରିଥିବା ପ୍ରୟାସକୁ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତରେ ସ୍ଥିତ ଇରାନ୍ ଦୂତାବାସ ଦେଇଥିବା ସୂଚନା ଅନୁଯାୟୀ ଆଲୋଚନା କାଳରେ ଭାରତରେ ବ୍ରିକ୍ସ ଶକ୍ତିମନ୍ତ୍ରୀଙ୍କ ସଫଳ ବୈଠକ ଆୟୋଜନ ନେଇ ଡକ୍ଟର ପେଜେସ୍କିଆନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରିକ୍ସ ଭଳି ବହୁପକ୍ଷ ମଞ୍ଚ ମାଧ୍ୟମରେ ଇରାନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ଅଧିକ ବ୍ୟାପକ ହେବ ବୋଲି ଇରାନ୍ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଆଲୋଚନା କାଳରେ ଭାରତ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ନେଇ ମାର୍ଗ ଉନ୍କକ୍ତ କରିବାରେ ଇରାନ୍ର ଅଙ୍ଗୀକାରବଦ୍ଧତା ଉପରେ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଆଲୋକପାତ କରିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମା ଶୁଳ୍କକୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଛାଡ଼ ସମୟସୀମା ଗତକାଲି ପର୍ଯ୍ୟନ୍ତ ସୀମିତ ରହିଥିଲା। ଘରୋଇ ବଜାରରେ ପେଟ୍ରୋକେମିକାଲ୍ସ ଉତ୍ପାଦର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମା ଶୁଳ୍କ ଛାଡ଼ ହୋଇଥିବା ଉତ୍ପାଦଗୁଡ଼ିକର ତାଲିକା ପୂର୍ବରୁ ସରକାର ଘୋଷଣା କରିସାରିଛନ୍ତି। ଦେଶର ଉତ୍ପାଦନ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରସାୟନିକ କ୍ଷେତ୍ର, ଅଟୋମୋଟିଭ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଏହାଦ୍ୱାରା ସୁଫଳ ପାଇବେ ବୋଲି ଆଶା କରାଯାଇଛି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରରେ ପ୍ରାୟ 55,000 ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତାକାଲି ଜାମ୍ମୁ ଭଗବତୀନଗର ବେସ୍ କ୍ୟାମ୍ପରୁ ବାହାରିବେ। ଆମ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ତଥା ଉପରାଜ୍ୟପାଳ ମନୋଜ ସିହ୍ନା ଭୋର 4ଟାରେ ପ୍ରଥମ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। 57 ଦିନିଆ ଏହି ତୀର୍ଥଯାତ୍ରା ଆସନ୍ତା ଶୁକ୍ରବାରଠାରୁ ଅନନ୍ତନାଗର ପାରମ୍ପରିକ ନନୱାନ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜିଠାରୁ ଜୟପୁରଠାରେ ଆରମ୍ଭ ହେବ। ରାଜସ୍ଥାନର ଆନ୍ତର୍ଜାତିକ କେନ୍ଦ୍ରଠାରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ରାଜସ୍ଥାନ ସରକାରଙ୍କ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ଚାଳିତ ଏବଂ ସୁରକ୍ଷିତ ଡିଜିଟାଲ୍ ପ୍ରଶାସନ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମ୍ମିଳନୀ ଅବସରରେ ଜାତୀୟ ଇ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୋଟ 2,700 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗ ଆଧାରରେ ସମ୍ମିଳନୀ ଅବସରରେ ସ୍ୱତନ୍ତ୍ର ଆଲୋଚନା ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାଞ୍ଜିବରର ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତାଞ୍ଜାନିଆ ରାଷ୍ଟ୍ରପତି ହୁସେନ ଅଲ୍ଲି ୱିନ୍ୱି ଉଚ୍ଚ ପ୍ରଶଂସା କରିଛନ୍ତି। ତାଞ୍ଜାନିଆରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିଶ୍ୱଦୀପ ଦେ ଗତକାଲି ଷ୍ଟେଟ୍ ହାଉସ୍ଠାରେ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ସାକ୍ଷାତ କରିଥିଲେ। ଉଚ୍ଚାୟୁକ୍ତ ଶ୍ରୀ ଦେଙ୍କୁ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଆଇଆଇଟି ମାଡ୍ରାସ୍ ମାଧ୍ୟମରେ ଜାଞ୍ଜିବରରେ ନିବେଶ, ବୃତ୍ତିଗତ ତାଲିମ ଏବଂ ନବସୃଜନ ପଦକ୍ଷେପକୁ ଶ୍ରୀ ହୁସେନ ଅଲ୍ଲି ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ଦେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।
ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଆୟରଲାଣ୍ଡଠାରୁ 2-0 ଟି20 ସିରିଜ୍ ହାରିବା ପରେ

0: ଟୟକୁ ଫେରିବାକୁ ଭାରତୀୟ ଦଳ ପାଇଁ ଏହା ଏକ ସୁଯୋଗ ବୋଲି ବିବେଚନା କରାଯାଉଛି। ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟରଠାରେ, ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥମ୍ପଟନ୍ଠାରେ ଖେଳାଯିବ। ଏହି ଗସ୍ତ ଅବସରରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସକାଳେ ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ନରୱେ ଆଇଭରିକୋଷ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ 16 ପର୍ଯ୍ୟାୟ ମ୍ୟାଚ୍ରେ ନରୱେ ବ୍ରାଜିଲ୍ ବିପକ୍ଷରେ ଖେଳିବ। ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି ମେକ୍ସିକୋ ଏବଂ ଇକ୍ୱେଡର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ଇଂଲଣ୍ଡ ଓ କଙ୍ଗୋ ପରସ୍କରକୁ ଭେଟିବେ। ମରକୋ, ପାରାଗୁଏ, ବ୍ରାଜିଲ୍ ଏବଂ କାନାଡା ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକୁ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜି ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି ଟ୍ୱେଣ୍ଟି 5ଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। କିଛି ଭକ୍ତି ଗୀତକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍।

ଶୁଣିଛନ୍ତି ମହମ୍ମଦ ଅଜିଙ୍କ କଣ୍ଠରେ ଭକ୍ତି ଗୀତ। ଶେଷ ଗୀତଟି ଅଣମନ୍ତ୍ରୀଙ୍କ ଗୀତ ରଚନାରୁ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ସ୍ତ୍ରୀ ପଦ୍ଧତିରେ ଧାନ ଚାଷର ପାକ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥାପନ କରିବେ ପ୍ରଣତି ମିଶ୍ର।
1: ବଦଲିବାର ସନେ ମାନେ ଖାଇ ପିନ୍ଧନ ଠାନୁ ସବୁ ବି ବଦଲିବାକେ ଲାଗୁଛେ। ତ ଆମେ ଚଷା ଭାଇମାନେ ହେଲେ କାଁ କାଜେ ପଛେ ପଡ଼ମା। ଆମେ ଆମର ଚାଷବାସର ଉନ୍ନତି କରବାର୍ ଲାଗି ଆମର ପୁରୁଣା କାଲିଆ ଢାଞ୍ଚାନେ ଚାଷ ନେଇ କରିକରି ଏବର୍ ନୂଆ ଉପାୟମାନେ କର୍ମା। ଯେନ୍ତା ଏ ଶ୍ରୀ ପଦ୍ଧତିନେ ଚାଷ କରବାରଟା, ଚାଷର ପ୍ରଥମ କଥା ହେଲା ତଲି ପକାବାରଟା। ଏ ପଦ୍ଧତିନେ ଧାନ ଚାଷ କରବାର ଥିଲେ ଗୋଟେ ଏକର ଜମିର୍ ଲାଗି ଗୋଟେ ଡିସମିଲ୍ ଜମିନେ 2 kg ବିହନ ପକାଲେ ଠିକ୍ ହେଇଯାଏସି। ତଲିକେ ପଟି ଆକାରରେ ଲଗାବାର୍ ଲାଗି 3 ହାତ ବାଗିର ଉଷା ଆରୁ ସୁବିଧା ହିପାସେ ଲମା କରିକରି ପଟି ବନାମା। ପଟିର 2 ଆଡ଼ର ମାଟ ଚଗେଇ ଦେଇକରି ପଚ୍କେ ପଟିକେ ଉଚ୍ଚା ଉଚ୍ଚା କରିଦେମା। ଏନ୍ତା କରଲା ବେଲ୍କେ ପଟିର ଚାରାଡ଼େ କାଠ ନେଇ ହେଲେ ବଉଁସ ରଖିଦେଲେ ପଟିର ମାଟ ତଲ୍କେ ବୁଇ ନେଇ ଆସେନା। ଯେନ୍ ଜମିନେ ମୂଲ ଧାନ ଚାଷ କରବାର ଥିବା ତାର ପାଖର ଆଖର ଜାଗାନେ ଏକା ତଲି ପଟି କରବାର କଥା। ଏନ୍ତା କରଲେ ତଲି ଘିଚବାର ଅଧା ଘଣ୍ଟା ଭିତରେ ନେବି ରୂପା କରିହେବା। ଏବେ ଆମେ ଜାନ୍ମା ଇ ପଦ୍ଧତିନେ ତଲି ପଟିକେ କେନ୍ତା କରି ତିଆର କର୍ମା। ବିହନକେ ପକାବାର ଆଗନୁ 12 ଘଣ୍ଟା ତକ ପାନିନେ ବୁତରେ ଦେଇକରି ତେନ୍କେ ଛାନି ଦେଇକରି ତାକେ ଉଦାବସ୍ଥାନେ 24 ଘଣ୍ଟା ତକ ରଖ୍ମା। ତଲି ପଟିକେ ସବୁଆଡ଼େ ସମାନ କରିଦେଇକରି ତାର ଉପରେ ନେ ସରଲା ଗୋବର ଖତ 1-2 ଆଙ୍ଗୁଲ ବହଲନେ ପକେଇଦେମା। ତେନ୍କେ ତାର ଉପରେ ନେ ବିହନକେ ଛାଡ଼ି ଛାଡ଼ି କରି ବୁନ୍ମା। ତଲି ପଟିନେ ବୁନ୍ଲା ବେଲ୍କେ ଧ୍ୟାନ ଦେମା ଯେ 2 kg ବିହନ ଗୋଟେ ଡିସମିଲ୍ ଜାଗାନେ ସମାନ ଖେଟିଯିବା। ତେନ୍କେ ବିହନ ଉପରେ ନେ ଆର୍ ଗୋଟେ ଥର ପାତଲ କରି ଖତ ଦେମା। ଖରା ବର୍ଷା ଆରୁ ଚେରିମନଙ୍କ ଠାନୁ ବିହନକେ ବଞ୍ଚାବାର୍ ଲାଗି ତାର ଉପରେ ନେ ସଫା ପୁଆଲ ନଡ଼ାକେ ଧାବିଦେମା। ପଚ୍କେ ସବୁଦିନ ସକାଳେ ଆରୁ ସଞ୍ଜକେ 2 ଥର ଲେଖା ଇ ତଲି ପଟିନେ ପାନ୍କେ ଝରଝରିନେ ଦେମା। ଯେତେବେଳେ ଧାନ ଗଜା ହେଇଯିବା ପିଆଲ ନଡ଼ାକେ କାଢ଼ିଦେମା। ଧାନ ତଲି ପଟିନେ ଥିଲା ବେଲ୍କେ ରାସାୟନିକ ସାର କି ଔଷଧ ସାର ବ୍ୟବହାର ନେଇ କରବାର କଥା। ବିହନ ବୁନିକରି 8-12 ଦିନର ବାଗି ହେଇଗଲେ 2 ପତ୍ରିଆ ଲେଖା ଧାନ ଗଛ ହେଇଯାଏସି। ଇଟା ଏକା ଠିକ୍ ସମୟ ତଲି ଘିଚିକରି ରୂପା କରବାର୍ ଲାଗି। ଏତ୍କି ବେଲେ ରୂପଲେ ଚେର ଖୋବ ହେଇକରି ପିଲ୍ ଫୁନି ଖୋବ ଲେଖା ପିଲ୍କିସି। ଯେନ୍ଟା ମାନକେ ଗଣିଲେ ଅତି କମ୍ନେ 30ଟା ଲେଖା ହେଇଥିସି। ମାତ୍ର ଜାଗା ଜାନି ବେଲେ ବେଲେ ଗୋଟେ ଗଛନେ 100ଟା ଲେଖା ବି ପିଲ୍ ଦେବାର ଦେଖ୍ବାକେ ମିଲ୍ସି। ଇ ତଲି ମାନକେ ଯେନ୍ତା ସେନ୍ତା ଓର୍ର ବୋର୍ର କରି ଘିଚି ଦେଲେ ନେଇ ହିଏ। ଏଟାକେ 18 ଆଙ୍ଗୁଲ ଲମା ଆରୁ 15 ଆଙ୍ଗୁଲ ଉଷାର ଥାପି ଗୁଟେ ନେ କାଢ଼୍ମା। ଥାପିକେ ତଲିର ଗୁଟେ ଆଡ଼ୁ 3 ଆଙ୍ଗୁଲ ପରା ତଲ୍କେ ଦବେଇ କରି ତେନ୍କେ ମାଟ ସନେ ଉଠେଇ ଆନ୍ମା ଆରୁ କାଦ ସନେ ଏକା ତଲିକେ ମୂଲ ଜମିକେ ନେମା। ଏବେ ଆମେ ଜାନ୍ମା ଯେନ୍ କ୍ଷେତେ ଧାନ ଚାଷ କରବାକେ ଯାଉଛୁ ସେତାକେ କେନ୍ତା କରି ତିଆର କର୍ମା। ଏଥିର୍ଲାଗି କିଛି ନୂଆ ଉପେ କରବାର ଦରକାର ନେଇ ନା। ଆଗନୁ ଯେନ୍ତା ହଲ୍ କରିକରି କାଦ କରୁଥିଲୁ ସେନ୍ତା ଏବେ ବି କର୍ମା। ପଛକେ ପାଖାପାଖି 4-5 ହାତ ଲେଖା ଛାଡ଼ି ଛାଡ଼ି କରି ଗୋଟେ ହାତ ଲେଖା ଓଷାର ନାଲି ମାରିଦେମା। ସେ ନାଲିର ମାଟକେ ଏକା ପଟିମାନଙ୍କର ଉପରେ ନେ ପକେଇ ଦେଇକରି ତାକେ ସବୁଆଡ଼େ ସମାନ କରିଦେମା। ପଛକେ ପଟିମାନଙ୍କର ଉପରେ ନେ ଉତ୍ତର ଦକ୍ଷିଣ କରି 25 cm ବେଲେ ଭିତେକ 4 ଆଙ୍ଗୁଲ ଲେଖା ଛାଡ଼ି ଛାଡ଼ି କରି ପ୍ରଥମେ

0: ସମୟ ବର୍ତ୍ତମାନ ସକାଳ 8 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ମୁନୀଷ ଶର୍ମା।

ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଛି ଦଇତା ସେବା। ଆଲୋଚକ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଶ୍ରୀକ୍ଷେତ୍ର ମାଧୁରୀ।

ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ ସେବାକାରୀମାନଙ୍କ ସହିତ ସେବ୍ୟ ସେବକ ରୂପରେ ବିଦ୍ୟମାନ ହୋଇଛନ୍ତି। ମହାପ୍ରଭୁଙ୍କର ସବୁ ପ୍ରକାରର ସେବାରେ ମୁଖ୍ୟତଃ ଦାସ୍ୟ ଭାବ ପ୍ରକଟିତ। ସେବାକାରୀମାନଙ୍କର ଏକମାତ୍ର ଚରମ ଅଭିଳାଷ ହେଉଛି ପୁରୁଷୋତ୍ତମଙ୍କର ସେବା ସୁଯୋଗ ପ୍ରାପ୍ତି। ସେବାକାରୀ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣ ସେବା ବ୍ୟତୀତ ଆଉ କିଛି ଆଶା କରେ ନାହିଁ। ଭକ୍ତ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଜନ୍ମାନ୍ତରର ଦାସ।

0: ଶ୍ରୀଜଗନ୍ନାଥଙ୍କର ଦଇତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ ଦଇତ ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦଇତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦଇତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର କୁହାଯାଏ। ଐତିହାସିକ ଗ୍ରନ୍ଥରୁ ଐତିହାସିକ ପ୍ରମାଣରୁ ଜଣାଯାଏ ଯେତେବେଳେ ରକ୍ତବାହୁର ଆକ୍ରମଣ ସମୟରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସୋନପୁରର ଗୋପାଳିଠାରେ ପାତାଳି କରାଯାଇଥିଲା ଏବଂ ଯଯାତି ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଦେଶ ପାଇ ଜଗନ୍ନାଥଙ୍କର ବିଗ୍ରହଙ୍କୁ ଖୋଜି ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ, ସେ ସମୟରେ ବିରିବନ୍ଧରୁ ଦଇତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ, ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
0: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱାବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ ତୃତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଳିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱାବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦଇତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର, ଅଣସର ଓ ମହାଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
1: ଶ୍ରୀମନ୍ଦିରର ସତୁଲି

ଅନୁଯାୟୀ ଦଇତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି। ଦଇତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ଶାଢ଼ୀବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରୀ ପଦବାଚ୍ୟ ହୋଇ ସେବକ ରୂପେ ଦଇତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବରସିଂହାର ଭୋଗ ସରିଲା ପରେ ଦଇତାମାନେ ବାହୁଟି କଣ୍ଠ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳ ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃକାଳରୁ ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦଇତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

ସ୍ନାନ ପୂର୍ଣ୍ଣିମା ଦିନ ଧାଡ଼ି ପହଣ୍ଡିରେ ପହଣ୍ଡି କରି ସ୍ନାନବେଦୀକୁ ନେବା ପରେ ସେଠି ଜଗନ୍ନାଥଙ୍କର ଅନ୍ୟାନ୍ୟ ନୀତି ଆଳତି ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେରାପହଁରା କରିଥାନ୍ତି। ତାପରେ ଯେତେବେଳେ ହାତୀବେଶ କରାଯାଏ, ହାତୀବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦୈତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀବେଶ ସମ୍ପାଦନ କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳା ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ। ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଦ୍ୱିପର ଦୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର, ଧଳା ବସ୍ତ୍ର, ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦୈତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବେଦୀରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରି ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଓଷ ଲାଗି କରିଥାଉ। ଦ୍ୱିପର ଦୂପ ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ, ଏପଟେ ଚକଟା ଭୋଗ ସରେ, ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକାଇ ଦିଅଙ୍କରୁ ଲୁଗା ପିନ୍ଧେଇ ଫୁଲ ପିନ୍ଧେଇ ସାରିଲା ପରେ କର୍ପୂର ଇତ୍ୟାଦି ଲାଗି କରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ର ଉତ୍ସବ ଯେଉଁଦିନ ହୁଏ, ନବଯୌବନ ଦର୍ଶନ ଯେଉଁଦିନ ହୁଏ, ପ୍ରାତଃ କାଳରୁ ଚକା ଅପସର କରି ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ସମ୍ପାଦିତ ହୋଇଥାଏ।

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟା ଲାଗି କରାଯାଏ ଏବଂ ତାପରେ ଶ୍ରୀଗୁଣ୍ଡିଚା ଦିନ ଖେଚେଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀ ବିଗ୍ରହମାନେ ବସିଲା ପରେ ସୋଲୋ ଚିତା ବାରଗ୍ରାହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରାହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହଁରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରାହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତା ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି। ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି ସେବା, ବର୍ଷ ତମାମ ସବୁ ପର୍ବପର୍ବାଣି ବନ୍ଦାପନା, ଚନ୍ଦନ, ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରି ବିଜେ, ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି।
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖସାପଟା ଲାଗି, ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀଠାରୁ ରାମନବମୀ ପରଦିନଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର ହୁଏ ସେଥିରେ ଦାରୁ ବିଗ୍ରହକୁ ପୂର୍ଣ୍ଣାଙ୍ଗ କରିବାରେ ମଧ୍ୟ ଦୈତାପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ।

ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସତ୍ଵଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରୁନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରୁନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରାନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି, ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତାଲାଗିରେ ଚିତାଲାଗି କରାନ୍ତି, ଗମ୍ହା ପୂର୍ଣ୍ଣିମା ଦେଇ ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି। ମାର୍କଣ୍ଡ କୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି, ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁରେଖା ଲାଗି କରନ୍ତି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି, ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି। ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ ବିଜେ କରନ୍ତି। ଏହା ବାଦ ନୀତିବର୍ଣ୍ଣିତ ସକଳ କାମ କରନ୍ତି, ଅଣସରରେ ପଣାଭୋଗ ଯୋଗାନ୍ତି।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବଂଶଧର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରି ହାତା ହାତୀ, କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ, ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା। କଣ୍ଠଶିଳ୍ପୀ ହେଲେ ଦିବାକର ମହାନ୍ତି ଏବଂ ଘନଶ୍ୟାମ ପଣ୍ଡା। ବର୍ଣ୍ଣନାରେ ଝରଣା ଦାସ।

ସୀତାଙ୍କ ବିରହରେ କାତର ହୋଇ ପଡ଼ିଲେ ବିଜୟୀ ଶ୍ରୀରାମ। ଅସୁରମାନଙ୍କୁ ବିଜୟ କରି ଦମ୍ଭଭରେ ଯେଉଁ ପଥରେ ପାଦ ପକାଇଥିଲେ ପ୍ରଭୁ, ସେଇଠି ଗୋଟିଏ କଦମ୍ବ ସୁମନ ଅର୍ଥାତ୍ କଦମ୍ବ ପୁଷ୍ପ ତୋଳିଲେ। ବୀରତ୍ୱର ବଡ଼ିମା ପରିବର୍ତ୍ତେ ବୀର ରାମ ଦେହନ୍ତି ଅର୍ଥାତ୍ ଉତ୍ତମ ରୂପେ ଅନୁଭବକୁ ଆଣୁଛନ୍ତି ଯେ ବିରହିଣୀ ପ୍ରିୟାର ଦର୍ଶନ ବେଳେ ତା ଗଣ୍ଡ ଦେଶ ଏଇ କଦମ୍ବ ଫୁଲ ପରି ରୋମାଞ୍ଚିତ ହୋଇଥିବ। ଚିନ୍ତା ଚକ୍ଷୁରେ ଦିଶିଯାଏ ପ୍ରିୟାର ଅନାବୃତ ଶରୀରରେ ଅଙ୍ଗୁଳି ଚାଳିବାରେ ଏଭଳି ରୋମାଞ୍ଚିତ ହେବା ଦୃଶ୍ୟ। ପୂର୍ବ ଛାନ୍ଦରେ ଶବରି ଅଇଁଠା ହୋଇଥିବା ପକ୍ୱ ଆମ୍ବରେ ତୃପ୍ତ ପତିତ ପାବନ ଭାବଗ୍ରାହୀ ପ୍ରଭୁ, ଏଠାରେ ବିରହୀ ବିଦଗ୍ଧ ପ୍ରେମିକ, ଏଥିରେ ପ୍ରଭୁତ୍ୱ ନ୍ୟୁନ ହୋଇନାହିଁ। ତାଙ୍କର ଏ ବିରହୀ ବେଶ ଦେଖି ପ୍ରଥମରୁ ଭୟଭୀତ ସୁଗ୍ରୀବ ଓ ତାଙ୍କ ସହକର୍ମୀ ବାନରମାନେ, କ୍ରନ୍ଦନରତା ସୀତାଙ୍କ ବଲ୍ଲଭ ବୋଲି ସ୍ଥିର କଲେ ସେମାନେ। ବାନରଙ୍କ ଦୃଷ୍ଟିରେ ସୁନ୍ଦର ପୁରୁଷମାନଙ୍କ ମଧ୍ୟରେ ଏ ନୂତ ବା ବନ୍ଦନୀୟ, ଏହି ପୁରୁଷୋତ୍ତମ ଅର୍ଥ ଆସୁଥିବାରୁ ଭଞ୍ଜକବି ତାଙ୍କୁ କରୁଣା ନିଧାନ ବିଶେଷଣ ଦେଇ ତାଙ୍କ ପାଖକୁ ହନୁମାନଙ୍କୁ ବହତୁ ବା ଦୂତ ଭାବେ ଅଣାଇଅଛନ୍ତି। ସେ କଙ୍କ ବା କପଟ ବ୍ରାହ୍ମଣ ଭାବେ ଆସି ପଚାରିଲେ, ବଦରିକା ତେଜି ହେ ନରନାରାୟଣ, ତୁମର କାନନ ବିହାର କାହିଁକି? ବିଶ୍ୱାମିତ୍ର ଆସି ଜାଗକୁ ନେବା, ଶିବ ଧନୁ ଭାଙ୍ଗି ସୀତା ବିଭା ଓ ପର୍ଶୁରାମ ଦର୍ପ ଭଞ୍ଜନ କଥା ବଖାଣିଲେ ଶ୍ରୀରାମ।

ସମୟ ବର୍ତ୍ତମାନ ସକାଳ 9:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସାଜନ କଥାଚିତ୍ରରୁ। ସ୍ୱାମୀଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଅଳକା ୟଗ୍ନିକ। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। କଥାଚିତ୍ର ସାଜନ।

ଏଥର ଶୁଣନ୍ତୁ ଅଳକାୟଗ୍ନିକ ଏବଂ କୁମାର ସାନୁଙ୍କ ଦ୍ୱୈତ କଣ୍ଠରେ ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ, କଥଚିତ୍ର ସଲାମୀ।

ଶେଷରେ କୁମାର ସାନୁ ଏବଂ ଅଳକା ଅଗ୍ନିଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ ସମୀରଙ୍କ ଗୀତ ରଚନାରୁ ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ କଥାଚିତ୍ର ଫୁଲୁର କଣ୍ଠେ।

ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ପ୍ରଥମେ ଶାନ ଏବଂ ତପ ମିଶ୍ରଙ୍କ।

ଆସନ୍ତୁ ଶୁଣିବା କାହ୍ନା କଥା ଚିତ୍ରର ଏହି ଗୀତଟି। ଦ୍ୱୈତକଣ୍ଠରେ ତାନସେନ ସିଂ ଏବଂ ଗୀତା ଦାସ, ଗୀତା ରଚନା ସୌମିତ୍ରୀ ଚାଟ୍ଟାର୍ଜୀ, ସଙ୍ଗୀତ ବାସୁଦେବ ରଥ। କଥାଚିତ୍ର କାହ୍ନା।

0: ଏତେ କଥା କହିଯିବ ମୁଁ ଯେ ଭାବି ପାରୁନି ଜମା।
1: ସମୟ ବର୍ତ୍ତମାନ ଦିନ 10:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଉପସ୍ଥାପନାରେ ଆଜି ପାଇଁ ଆପଣଙ୍କ ସହିତ ମୁଁ ସ୍ୱପ୍ନ କୁମାର ବେହେରା।

ଶ୍ରୋତା ବନ୍ଧୁ, ଆପଣମାନେ ଜାଣିଥିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ଅଣସର କୁହାଯାଏ। ଅଣସର ଶବ୍ଦଟି ଅନବସର ଶବ୍ଦର ଉତ୍ପତ୍ତି। ଅନବସର ଶବ୍ଦ ଲୋକମୁଖରେ ଅଣସର ଶବ୍ଦରେ ପରିଣତ ହୋଇଛି। ଏହା ଏକ ଗ୍ରାମୀଣ ଶବ୍ଦ। ଏ ଶବ୍ଦର ଅର୍ଥ ହେଲା ନ ଅବସର ଇତି ଅନବସର। ଠାକୁରମାନଙ୍କର ପୂଜାରେ ଏହି ସମୟରେ ଅବସର ନଥାଏ। ଶ୍ରୀ ବିଗ୍ରହମାନେ ଲୋକଲୋଚନରୁ ଦୂରେଇ ରହି ଆତ୍ମ ହିସାବରେ ସବରରାଜା ବିଶ୍ୱବସୁଙ୍କ ବଂଶଧର ଭାବେ ପରିଚିତ ଦଇତା ଓ ବ୍ରାହ୍ମଣ ବିଦ୍ୟାପତିଙ୍କ ବଂଶଜ ପତି ମହାପାତ୍ରଙ୍କ ଦ୍ୱାରା ତାଟି ଆଢୁଆଳରେ ପୂଜିତ ହେବାବେଳେ ତାଟି ବାହାରେ ଦଶାବତାର ପଟିଧିଅ ପୂଜିତ ହୁଅନ୍ତି। ଦୁଇଟି ସ୍ଥାନରେ ସମାନ୍ତରାଳ ଭାବରେ ଏହି ପୂଜା ଚାଲିଥାଏ ଏବଂ ପୂଜାରେ ଅବସର ନଥିବାରୁ ଏହାକୁ ଅନବସର ବା ଅଣସର ବୋଲି କୁହାଯାଇଥାଏ। ଅଣସର ଦୁଇ ପ୍ରକାର, ସାଧାରଣ ଅଣସର ଆଉ ମହା ଅଣସର। ସାଧାରଣ ଅଣସର 15 ଦିନ, ଯାହାକି ପ୍ରତିବର୍ଷ ଗୁଣ୍ଡିଚା ଯାତ୍ରା ପୂର୍ବରୁ କରାଯାଏ। ଏଥିରେ ବିଗ୍ରହମାନଙ୍କ ପରିବର୍ତ୍ତନ ହୁଏ ନାହିଁ, କେବଳ ଶ୍ରୀଅଙ୍କ ସଂରକ୍ଷଣ ନିମିତ୍ତ କେତେକ ନୀତି କରାଯାଇଥାଏ। କିନ୍ତୁ ନବକଳିବର ସମୟରେ ଏହା 1.5 ମାସ 45 ଦିନ ପର୍ଯ୍ୟନ୍ତ ହେଉଥିବାରୁ ଏହାକୁ ମହାଅଣସର ବୋଲି କହନ୍ତି। ଏହି ସମୟ ମଧ୍ୟରେ ଦାରୁ ଅନ୍ୱେଷଣ, ମୂର୍ତ୍ତି ନିର୍ମାଣ, ବ୍ରହ୍ମ ପରିବର୍ତ୍ତନ, ବିଗ୍ରହମାନଙ୍କୁ ଦୈତାପତି ବିଶ୍ୱକର୍ମାଙ୍କ ଦ୍ୱାରା ପୂର୍ଣ୍ଣ ରୂପେ ଦେବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ। ଅଣସର ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରୀବିଗ୍ରହମାନଙ୍କର ଶ୍ରୀଅଙ୍ଗ ସଂରକ୍ଷଣ। ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ଅବସରରେ ଶ୍ରୀବିଗ୍ରହମାନଙ୍କର ଅଙ୍ଗଭୂଷଣ ଖୋଲାଯାଇ ଦାରୁ ନିର୍ମିତ ବିଗ୍ରହମାନଙ୍କୁ ସଂରକ୍ଷଣ କରାଯାଏ। ଏହି ସମୟରେ ଦୈତାପତି ସେବକମାନେ ନିଜ ଶରୀରରେ କୌଣସି ପ୍ରକାର ଅଳଙ୍କାର ନ ପିନ୍ଧି କେବଳ ଶୁକ୍ଳ ବସ୍ତ୍ର ପରିଧାନ କରି ଏକବସ୍ତ୍ରୀ ହୋଇ ଏହି ସେବା ନିଷ୍ଠାର ସହିତ କରିଥାନ୍ତି। ନୀତି ସମ୍ପାଦନ ସମୟରେ ଘଣ୍ଟ ଘଣ୍ଟା ଆଦି ବାଦ୍ୟ ବଜାଇବା, ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା ସାଙ୍ଗକୁ ଭଜନଗାନ କରିବାକୁ ମଧ୍ୟ ନିଷେଧ କରାଯାଇଛି।

ଶ୍ରୀମନ୍ଦିର ମଧ୍ୟରେ ଅଣସର ଗୃହ ନାମରେ ସ୍ୱତନ୍ତ୍ର ଗୃହ ନାହିଁ। କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ମଝିରେ ବେହରଣ ଦ୍ୱାରକୁ ଲାଗି ପାଞ୍ଚ ହାତ ଲମ୍ବ ଓ ପ୍ରସ୍ଥର ବାଉଁଶ ତାଟିରେ ଅଣସର ସେବା ଲାଗି ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥାଏ। ଏହାକୁ ଆବରଣ ଗୃହ ମଧ୍ୟ କୁହାଯାଇଥାଏ। ଏ ଘର ମଧ୍ୟକୁ ଯିବା ପାଇଁ ଏକ ଛୋଟ ବାଟ ରଖାଯାଇଥାଏ, ତାହାକୁ ଧୁକୁଡ଼ି ଦ୍ୱାର ବୋଲି କୁହାଯାଏ। ସେଠାରେ ବିଗ୍ରହମାନଙ୍କର ଅଣସର ନୀତି କରାଯାଏ। ପ୍ରଥମେ ଠାକୁରମାନଙ୍କର ଅଙ୍ଗରେ ଲାଗିଥିବା ରାହୁରେଖା, ହୀରା, ନୀଳା, ମାଣିକ୍ୟ ଚିତା ବାହାର କରି ଭଣ୍ଡାର ମେକାପଙ୍କ ଜିମା ରଖାଯିବା ପରେ ଶ୍ରୀମୁଖରେ ଖଣ୍ଡୁଆ ଲାଗି ହୁଏ। ସେତେବେଳେ ଚିତ୍ରକାରମାନଙ୍କ ଗୃହରୁ ପଟି ଠାକୁର ଅତ୍ୟନ୍ତ ପବିତ୍ରତାର ସହିତ ଛତ୍ର, କାହାଳୀ, ବଜନ୍ତରୀ ବାଦ୍ୟ ସହ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ଏହା ପୂର୍ବରୁ ସାତ ଜଣ ସଧବା ସ୍ତ୍ରୀ ଉକ୍ତ ପଟିକୁ ମନ୍ଦାପନା କରିଥାନ୍ତି। ଏହାପରେ ଅଣସର ଘର ବାହାର ତାଟିରେ ତିନି ଠାକୁରଙ୍କ ଚିତ୍ରପଟ

ଦିଆଯାଏ। ଏହାକୁ ପଟ୍ଟିଦିଅଁ କୁହାଯାଏ। ଶ୍ରୀବିଗ୍ରହମାନଙ୍କ ଅଣସର ଅବସ୍ଥାନ କାଳରେ ପଟ୍ଟିଦିଅଁ ପୂଜା ପାଆନ୍ତି। ଭକ୍ତମାନେ ଅଣସର ସମୟରେ ଅଣସର ତାଟିରେ ଲଗାଯାଇଥିବା ଏହି ଦିଅଁଙ୍କୁ ଦର୍ଶନ କରନ୍ତି। ଅନ୍ନ ମହାପ୍ରସାଦ ପଟ୍ଟିଦିଅଁଙ୍କ ନିକଟରେ ହିଁ ଭୋଗ କରାଯାଏ। ଏହାଙ୍କ ଚିତ୍ର ଅତ୍ୟନ୍ତ ଆକର୍ଷଣୀୟ। ଅଲାରନାଥ ବିଷ୍ଣୁ ବିଗ୍ରହ ହୋଇଥିବାରୁ ଅଣସର ସମୟରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିନିଧି, ତେଣୁ ସେହି ସମୟରେ ଶ୍ରୀ ଅଲାରନାଥ ଦେବଙ୍କୁ ଦର୍ଶନ କରିପାରିଲେ ଭକ୍ତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନଠାରୁ ଶତଗୁଣ ଅଧିକ ପୁଣ୍ୟ ଅର୍ଜନ କରିପାରିବେ ବୋଲି ବିଶ୍ୱାସ ରହିଅଛି। ନେଇଯିବା ଏକ ସଙ୍ଗୀତମୟ ବିରତି, ଆଗକୁ ଅଣସର ବିଷୟରେ ଆହୁରି ଜାଣିବା।

ଅଣସରୁ ଗୃହ ଅନ୍ଧକାର ଥାଏ, ସେବାୟତମାନେ ପ୍ରଦୀପ ଜାଳି ଦେଓମାନଙ୍କ ସେବା ପୂଜା କରନ୍ତି। ଏହି ସମୟରେ ଶୁକ୍ଳ ରଙ୍ଗର ବସ୍ତ୍ର ଓ ପୁଷ୍ପ ବ୍ୟବହାର କରନ୍ତି। ଦଶ ଅବତାର ଠାକୁରଙ୍କ ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ ପ୍ରଭୃତି କରାଯାଏ। ତତ୍ପରେ ଠାକୁରଙ୍କ ପହଡ଼ ହୋଇଥାଏ। ଜ୍ୱର ହେତୁ ଏହି ସମୟରେ ଦାରୁବ୍ରହ୍ମଙ୍କୁ ଅନ୍ନଭୋଗ ନିଷିଦ୍ଧ ଅଛି। ପଥି ସ୍ୱରୂପ ଲଘୁପାକ ଖାଦ୍ୟ ଯଥା ଆମ୍ବ, ପଣସ, ସପୁରୀ, କମଳା ଆଦି ବିଭିନ୍ନ ଫଳମୂଳ ସୁଶୀତଳ ପ୍ରପାନକ ଓ ଦୁଧସର ଅର୍ପଣ କରାଯାଏ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ଦୁଇଥର ଚକଟା ଭୋଗ ଓ ପଣାଭୋଗ ହୁଏ। କ୍ଷୀର, ସର, ନବାତ, କର୍ପୂର, ଜାଇଫଳ, ଚନ୍ଦନର ମିଶ୍ରଣରେ ଅଣସର ପଣା ପ୍ରସ୍ତୁତ କରାଯାଇଥାଏ। ଠିକ୍ ସେହିପରି ରାଘବ ଦାସ ମଠରୁ ଆସିଥିବା ଧୁଆମୁଗ ଓ ପଣସ ପ୍ରତ୍ୟହ ଠାକୁରଙ୍କ ବଡ଼ସିଂହାର ବେଶ ପରେ ପହୁଡ଼ ପୂର୍ବରୁ ସମର୍ପଣ କରାଯାଏ। ଏହାକୁ ଚକଟା ଭୋଗ କୁହାଯାଏ। ଆଦିବାସୀ ସଂସ୍କୃତିର ନିଦର୍ଶନ ସ୍ୱରୂପ ଶ୍ରୀଜୀଉମାନଙ୍କର ଟାକୁଆ ନାମରେ ଏକ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ହୋଇଥାଏ। ଅଣସରର ଦ୍ୱିତୀୟ ଦିନ ଶ୍ରୀବିଗ୍ରହମାନଙ୍କ ଅଙ୍ଗରୁ ସ୍ନାନଯାତ୍ରା ପହଣ୍ଡିର ଓଦାବସ୍ତ୍ର ବାହାର କରାଯାଏ। ଚତୁର୍ଥୀ ଦିନ ଶ୍ରୀଅଙ୍ଗ ଫଟା ନୀତି ଅର୍ଥାତ୍ ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ। ପାଟବସ୍ତ୍ର ସମେତ ଶ୍ରୀଅଙ୍ଗରୁ ଚନ୍ଦନ, କର୍ପୂର, କସ୍ତୁରୀ ଓ ଝୁଣାର ଲେପନକୁ ବାହାର କରାଯାଏ। ଏହାକୁ କରାଳ କୁହାଯାଏ। ପଞ୍ଚମୀ ଦିନ ଫୁଲୁରୀ ଲାଗି ନୀତି ସମ୍ପାଦିତ ହୋଇଥାଏ। ପରମ୍ପରା ଅନୁଯାୟୀ ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନ ପୀଠ ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଇଥାଏ। ବର୍ଷେ ପୂର୍ବରୁ ହେରାପଞ୍ଚମୀ ତିଥିରେ ଏହି ତେଲର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଘଣାରେ ପିଡ଼ା ଯାଇଥିବା ବିଶୁଦ୍ଧ ରାଶି ତେଲରେ କିଆ, କେତକୀ, ଚମ୍ପା, ବଉଳ, ମଲ୍ଲି, ମାଳତୀ, ଜୁଇ, ଜାଇ ଆଦି ଫୁଲର କୃଷ୍ଣଭୋଗ, ଧାନ, ବେଣାଚିର ଓ ଚନ୍ଦନ ଆଦି ସୁଗନ୍ଧ ମିଶାଯାଇ ଦୁଇଟି ମାଟି ଘଡ଼ିରେ ମୁଦ କରାଯାଇ ମାଟି ତଳେ ଗୁପ୍ତ ସ୍ଥାନରେ ଏକ କୋଠରୀ ଭିତରେ ପୋତା ଯାଇଥାଏ। ପୋତା ଯାଇଥିବା ଏହି ତେଲକୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମାଟି ତଳୁ ବାହାର କରି ଏହି ଔଷଧୀୟ ତୈଳକୁ ମଠ ମହନ୍ତ ଅନ୍ୟ ଏକ ଗୋପନୀୟ କୋଠରୀରେ ରଖି ତତ୍ପରେ ଦୁଇଟି କୁଳୁଆରେ ପଶ୍ଚିମ ଦ୍ୱାର ବାଟ ଦେଇ ମନ୍ଦିରକୁ ନିଆଯାଇ ପାରମ୍ପରିକ ବିଧିବିଧାନ ସମ୍ପନ୍ନ ପରେ ଦୈତାପତି ସେବକମାନେ ଶ୍ରୀଜୀଉମାନଙ୍କୁ ଦରଜ ଲାଘବ ସକାଶେ ତେଲ ଲାଗି କରିଥାନ୍ତି।

ସ୍ନାନ ପୂର୍ଣ୍ଣିମା ଦିନ ବିଳମ୍ବିତ ରାତ୍ରରେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେରେ ଆସିବା ପରେ ସେଠାରେ ତିନି ବାଳଗ୍ରାହୀ ଦୈତାପତିଙ୍କ ଦ୍ୱାରା ଶ୍ରୀଅଙ୍ଗରେ ଲାଗି ହୋଇଥିବା ରାହୁରେଖା ଓ ରତ୍ନଚିତାମାନ ବାହାର କରାଯାଇ ତଢ଼ଉକରଣ ଦେଉଳକରଣଙ୍କ ମାର୍ଫତରେ ଦେଇଥାନ୍ତି। ସେମାନେ ଏହାକୁ ଚାଙ୍ଗଡ଼ା ମିକାପଙ୍କଠାରୁ ଆଣିଥିବା ସ୍ତ୍ରୀ କାପଡ଼ରେ ଉତ୍ତମ ରୂପେ ବାନ୍ଧି ମଦନମୋହନଙ୍କ ମୁଦରେ ସିଲ୍ ଦେଇ ଭଣ୍ଡାର ମିକାପଙ୍କ ତତ୍ତ୍ୱାବଧାନରେ ଭଣ୍ଡାର ଘରେ ରଖାଯାଏ। ଅଣସର ପିଣ୍ଡିରେ ଠାକୁରମାନେ ବିରାଜମାନ ସମୟରେ କୋଠସୁ ହସିଆ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ଦ୍ୱାରା ଆବଦ୍ଧ କରିଥାନ୍ତି। କେବଳ ଧୋକୁଡ଼ି ଦ୍ୱାର ପାର୍ଶ୍ୱରେ ତାଠରେ ଏକ କ୍ଷୁଦ୍ରଦ୍ୱାର ରହିଥାଏ। ଏହାପରେ ତାଟି ବାହାରେ ଏକ ବଡ଼ ଖଟ ରଖାଯାଇ ତହିଁରେ ସେଜ ପଡ଼ିଥାଏ। ମହାଜନ ସେବକମାନେ ଦକ୍ଷିଣ ଘରୁ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ ଓ ଶ୍ରୀକୃଷ୍ଣଙ୍କୁ ଖଟ ଉପରେ ବିଜେ କରାଇଥାନ୍ତି। ବିଜେ ପ୍ରତିମାଙ୍କ ପଛ ପାର୍ଶ୍ୱରେ ଚିତ୍ରକର ସେବକଙ୍କ ଘରୁ ଆସିଥିବା ତିନି ଚିତ୍ର ପ୍ରତିମା ଯଥା ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣଙ୍କ ଚିତ୍ର ପଟିଅଣସର ତାଟିରେ ବନ୍ଧାଯାଇଥାଏ। ଶ୍ରୀମନ୍ଦିର ପରିଭାଷାରେ ଏହାକୁ ଦଶାବତାର ମୂର୍ତ୍ତି ବୋଲି କୁହାଯାଏ। ଏହି ଠାକୁରଙ୍କର ପଞ୍ଚାମୃତରେ ସ୍ନାନ ନୀତି ବଢ଼ିବା ପରେ ଅଣସର ବିଧି ପାରମ୍ପରିକ ରୀତିରେ ଆରମ୍ଭ ହୋଇଥାଏ। ଏହି ସମୟରେ ଉକ୍ତ ପଟ୍ଟଚିତ୍ର ଠାକୁର ଓ ଚଳନ୍ତୀ ପ୍ରତିମାଙ୍କ ନିକଟରେ ଶ୍ରୀମନ୍ଦିର ଦୈନନ୍ଦିନ ନୀତି ସମାହିତ ହୋଇଥାଏ। ପ୍ରତ୍ୟହ ମଧ୍ୟାହ୍ନ ଧୂପ ନୀତି ପରେ ଅଣସର ତାଟିର ଧୁକୁଡ଼ି ଦ୍ୱାର ଦେଇ ଦୈତାପତି ସମୂହ ଶ୍ରୀବିଗ୍ରହମାନଙ୍କର ଗୁପ୍ତ ସେବା ପୂଜାର୍ଚ୍ଚନା ଆଦି କରିଥାନ୍ତି। ଦୈତା ଓ ପତି ମହାପାତ୍ର ସେବକ ଏହି ସମୟରେ ପ୍ରଭୁଙ୍କର ସେବା ଯତ୍ନ

ଜଣେ ବ୍ୟକ୍ତି ଜ୍ୱର ରୋଗରେ ପୀଡ଼ିତ ହୋଇ ଯେପରି ପଥି ପାଚନ ଔଷଧର ଆବଶ୍ୟକତା ଲୋଡ଼ିଥାଏ, ଠିକ୍ ସେହିପରି ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ସମସ୍ତ ସେବା ଦୈତାପତି ସେବକମାନେ ଅତି ଆଗ୍ରହ ଓ ନିଷ୍ଠାର ସହିତ ତୁଲାଇଥାନ୍ତି। ପୀଡ଼ିତ ରୋଗୀଙ୍କ ଖାଦ୍ୟ ଯେପରି ସରଳ ତରଳ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ, ସେହିଭଳି ବିଗ୍ରହମାନଙ୍କୁ ଲିଆ ଛତୁ ଗୁଡ଼ ଖଇ ପଣସ ଆମ୍ବ ଆଦି ପ୍ରସାଦ ଅର୍ପଣ ସମେତ ଦୁଧ ସର ଛେନା କର୍ପୂର ଜାଇଫଳ ନବାତ ମିଶ୍ରିତ ପଣାଭୋଗ କରାଯାଇଥାଏ। ସୂଚନାଯୋଗ୍ୟ ଯେ ଏହି ସମୟରେ ଠାକୁରମାନେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ ପୂର୍ବକ ଏକ ବସ୍ତ୍ରରେ ରହିଥାନ୍ତି। ଠିକ୍ ସେହିଭଳି ଦୈତାପତିମାନେ ମଧ୍ୟ ଉକ୍ତ ସମୟରେ ଏକ ବସ୍ତ୍ର ହୋଇ ରହିଥାନ୍ତି। ଠିକ୍ ସେହିଭଳି ଦୈତାମାନେ ଏହି ସମୟରେ ମହାପ୍ରଭୁଙ୍କ ସେବା କାର୍ଯ୍ୟ ତୁଲାଇଥାନ୍ତି ଏକ ବସ୍ତ୍ରୀ। ଦେବସ୍ନାନ ପୂର୍ଣ୍ଣିମା ପରେ ପରେ ତିଥି ଅନୁଯାୟୀ ଅଣସରକାଳୀନ ସମସ୍ତ ସେବା ଅନୁସୃତ ହୋଇଥାଏ।

ପଞ୍ଚମ ଦିନ ଶେଷ ଏବଂ ଷଷ୍ଠ ଦିବସର ପ୍ରାରମ୍ଭ ବିଳମ୍ବିତ ରାତ୍ରିରେ ମଠର ଫୁଲୁରି ତେଲକୁ ପ୍ରଭୁଙ୍କ ଅଙ୍ଗରେ ମର୍ଦ୍ଦନ କରାଯିବାର ପରମ୍ପରା ରହିଛି। ସପ୍ତମ ଦିନ ଶ୍ରୀଅଙ୍ଗରେ ସୁବାସିତ ତୈଳ ସହ ରାଶି ତେଲ ମଧ୍ୟ ମର୍ଦ୍ଦନ କରାଯାଏ। ଅଷ୍ଟମ ଦିନ ଶ୍ରୀଜୀଉମାନଙ୍କ କଳେବର ଉପରେ ନୂତନ ପଟ୍ଟବସ୍ତ୍ର ମଣ୍ଡନ କରାଯାଏ। ଏହା ଶିରିକାପଡ଼ା ନାମରେ ଖ୍ୟାତ। କ୍ଷୀର ଅକ୍ଷତ ଚୂନ ଚୁଆ ଏକତ୍ର ରନ୍ଧନ କରାଯାଏ, ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯାଏ। ଏହାକୁ ପଟ୍ଟରଜୁ ବନ୍ଧନ କୁହାଯାଏ। ନବମ ଦିନ ଠାକୁରଙ୍କ ଶ୍ରୀଅଙ୍ଗରେ ଉକ୍ତ ଲେପକୁ ସୂକ୍ଷ୍ମ ପତଳା ଓଦା କୋଣରେ ଆଚ୍ଛାଦିତ କରାଯାଏ। ଦଶମ ଦିନ ଶ୍ରୀବିଗ୍ରହମାନେ ଚକ ଉପରେ ବିଜେ କରନ୍ତି। ଠାକୁରଙ୍କର ସର୍ବାଙ୍ଗକୁ ଲୋହିତ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରି ଶରୀରରେ ରକ୍ତ କଳ୍ପନା କରାଯାଏ। ଦ୍ୱାଦଶୀ ଦିନ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ କାହାଳୀ ଘଣ୍ଟା ପ୍ରଭୃତି ବାଦ୍ୟଧ୍ୱନି ମଧ୍ୟରେ ନୀତି ସମାପ୍ତ ହେବା ପରେ ରୂପା ଥାଳିରେ ଶ୍ରୀଅଙ୍ଗ ଚନ୍ଦନ, କରାଳ ଚନ୍ଦନ ଓ ପାଟଡୁର ରଖି ଦଇତାମାନେ ରାଜନଗରକୁ ଯାଆନ୍ତି। ଅଣସର ଗୃହରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଚନ୍ଦନାଦି ନିର୍ମାଲ୍ୟ ଠାକୁର ରାଜାଙ୍କୁ ଦେଇ ଆସନ୍ତି। ଏହାର ମହାତ୍ମ୍ୟ ଅନେକ। ଏ ମହିତଳି ଯେଉଁ ମନୁଷ୍ୟ ଅଣସରକାଳୀନ ପ୍ରଭୁଙ୍କ ଶ୍ରୀଅଙ୍ଗ ଚନ୍ଦନ ପାଇବା ମାତ୍ରକେ ଭକ୍ତିପୂର୍ବକ ସେବା କରନ୍ତି, ତାଙ୍କର ପାପ ନାଶ ହୁଏ। କୁଷ୍ଠ ପ୍ରଭୃତି ଦୌରାରୋଗ୍ୟ ରୋଗରୁ ସେମାନେ ଉଦ୍ଧାର ପାଆନ୍ତି, ସେମାନେ ନିଷ୍ପାପ ହୁଅନ୍ତି। ଇହଲୋକରେ ଅତ୍ୟନ୍ତ ସୁଖଭୋଗ କରି ଶେଷରେ ବୈକୁଣ୍ଠବାସୀ ହୁଅନ୍ତି। ତେଣୁ ପ୍ରତ୍ୟେକ ମଣିଷ ପରଲୋକରେ କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ଶ୍ରୀଅଙ୍ଗ ଚନ୍ଦନ ଲିପ ଦ୍ୱାଦଶୀ ଦିନ ଗ୍ରହଣ କରିବା ଉଚିତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ସମ୍ବନ୍ଧୀୟ ତତ୍ତ୍ୱ ଏବଂ ତଥ୍ୟ। ଅଣସରର ତ୍ରୟୋଦଶୀ ଦିନ ଖଳିଲାଗି ଏକାଦଶୀ ସ୍ମାର୍ତ୍ତ ସମ୍ବନ୍ଧ। ଆସନ୍ତୁ ଜାଣିବା ଏହି ଖଳିଲାଗିବା ଖଳିଲାଗି ଏକାଦଶୀ କ'ଣ। ଦୀର୍ଘ ନଅ ଦିନ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେବା ପରେ ଶ୍ରୀଜୀଉ ଗତକାଲି ଚକା ଉପରେ ବସନ୍ତି। ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବାଡ଼ରେ ଦଶମୂଳ ମୋଦକ ଲାଗି କରାଯିବା ବିଧି ରହିଅଛି। ଏହି ଦଶମୂଳ ମୋଦକ ହେଉଛି ପାଟେଳି, ଫଣଫଣା, ଡଙ୍କାରୀ, ଗମ୍ଭାରୀ, ବେଲ, ଡେଙ୍ଗା ଭେଜି, ଭେଜି ବାଇଗଣ ବା ଅଙ୍କରାନ୍ତି, ଶିଳପର୍ଣ୍ଣି, କୃଷ୍ଣପର୍ଣ୍ଣି ଏବଂ ଗୋକ୍ଷୁର। ଏ ସମସ୍ତ ଗୁଳ୍ମଜାତୀୟ ପଦାର୍ଥରେ ସମିଶ୍ରିତ ଏକ ଔଷଧି। ଏହାକୁ ମହାପ୍ରଭୁଙ୍କ ରାଜବୈଦ୍ୟମାନେ ପ୍ରସ୍ତୁତ କରି ଏକାଦଶୀ ତିଥିରେ ଶ୍ରୀଅଙ୍ଗରେ ଲେପନ ପାଇଁ ପତିମହାପାତ୍ର ଏବଂ ଦଇତାପତି ସେବକଙ୍କୁ ଦେଇଥାନ୍ତି। ଦଇତା ଓ ପତିମହାପାତ୍ର ତିନି ବାଳରେ ଶ୍ରୀଅଙ୍ଗରେ ଚନ୍ଦନ ଲେପ କରନ୍ତି। ଚନ୍ଦନରେ କର୍ପୂର, କେଶର ଓ କସ୍ତୁରୀ ଆବଶ୍ୟକ ପରିମାଣରେ ବ୍ୟବହୃତ ହୁଏ। ମହାପ୍ରଭୁ ବାରଲାଗି ଖଣ୍ଡୁଆ ପାଟ ପରିଧାନ କରିଥାନ୍ତି। ତୁଳସୀ ଲାଗିବା ପରେ ଦଶମୂଳ ରିଷ୍ଟ ଲାଗି ହେବାର ବିଧି ରହିଛି। ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଖଳିଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେବାର ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି। ଏକାଦଶୀ ପୂର୍ବରୁ ବିନା ତୁଳସୀରେ ଧଳା ପୁଷ୍ପରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ଖଳିଲାଗି ଏକାଦଶୀ ଠାରୁ ନାଲି ପୁଷ୍ପ ଓ ତୁଳସୀ ଲାଗି କରାଯାଇଥାଏ। ଅଣସର ଦ୍ୱାଦଶୀରେ ଶ୍ରୀନଗରକୁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ରାଜପ୍ରସାଦ ବିଜେ ଏବଂ ମହାପ୍ରଭୁ ସୁସ୍ଥ ହେବାର ଖବର ଅବଗତ କରାଯାଏ। ଅଣସର ସମୟରେ ଘଣ୍ଟ, ଘଣ୍ଟା, କାହାଳୀ ବାଜିବାର ନିଷେଧ ଥିବା ସତ୍ତ୍ୱେ ତାହା ସେହିଦିନଠାରୁ ପୂର୍ବଭଳି ଅନୁସୃତ ହୁଏ। ମହାପ୍ରଭୁମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସୂଚନା ଏହା ମାଧ୍ୟମରେ ପ୍ରକାଶିତ ହୋଇଥାଏ।

ଶ୍ରୋତା ବନ୍ଧୁ, ଏଥର ଜାଣିବା କିଛି ଅଜଣା ଜଣା କଥା। ଆଳତୀ ସମୟରେ କର୍ପୂର ଜଳାଇବାର ବିଧାନ ରହିଛି। ଘରେ ନିତ୍ୟ କର୍ପୂର ଜଳାଇଲେ ଘରର ବାତାବରଣ ଶୁଦ୍ଧ ରହେ, ସହଜରେ ରୋଗ ଆକ୍ରମଣ କରେ ନାହିଁ, ଦୁଃସ୍ୱପ୍ନ ଆସେ ନାହିଁ ଓ ଦେବଦୋଷ ତଥା ପିତୃଦୋଷ ଶମନ ହୁଏ। କର୍ପୂରକୁ ଗୁଣ୍ଡ କରି ଘରେ ବିଶେଷ କରି ପୂଜାସ୍ଥାନ, ଧ୍ୟାନ, ଭଜନ ସ୍ଥାନରେ ଅଳ୍ପ ଛାଟିଦେବା ମଧ୍ୟ ହିତ।

ଦୀପ ଜ୍ୟୋତି ନିଜର ପୂର୍ବ କିମ୍ବା ଉତ୍ତର ଦିଗରେ ଜଳାଇବା ଉଚିତ। ଜ୍ୟୋତି ଦୀପଶଳିତାର ସଂଖ୍ୟା 1, 3, 5 କିମ୍ବା 7 ହେବା ଉଚିତ। ଦିନରେ ଯେକୌଣସି ସମୟରେ 9 ଥର କରାଯାଇଥିବା ପ୍ରାର୍ଥନା ଅନ୍ତର୍ଯ୍ୟାମୀଙ୍କ ପର୍ଯ୍ୟନ୍ତ ପହଞ୍ଚେ। ସୂର୍ଯ୍ୟଙ୍କଠାରୁ ଆରୋଗ୍ୟ, ଅଗ୍ନିଠାରୁ ସ୍ତ୍ରୀ, ଶିବଙ୍କଠାରୁ ଜ୍ଞାନ, ବିଷ୍ଣୁଙ୍କଠାରୁ ମୋକ୍ଷ, ଦୁର୍ଗା ଆଦିଙ୍କଠାରୁ ରକ୍ଷା, ଭୈରବ ଆଦିଙ୍କଠାରୁ ସମସ୍ତର ମୁକ୍ତି, ସରସ୍ୱତୀଙ୍କଠାରୁ ବିଦ୍ୟତତ୍ଵ, ଲକ୍ଷ୍ମୀଙ୍କଠାରୁ ଐଶ୍ୱର୍ଯ୍ୟ ବୃଦ୍ଧି, ପାର୍ବତୀଙ୍କଠାରୁ ସୌଭାଗ୍ୟ, ଶଚିଙ୍କଠାରୁ ମଙ୍ଗଳ ବୃଦ୍ଧି, ସ୍କନ୍ଦଙ୍କଠାରୁ ସନ୍ତାନ ବୃଦ୍ଧି ଓ ଗଣେଶଙ୍କଠାରୁ ସମସ୍ତ ବସ୍ତୁ ଯାଚନା କରିବା ଉଚିତ। ଉତ୍ତରାୟଣ ଦେବତାମାନଙ୍କ ପ୍ରଭାତ କାଳ ଏହି ଦିନ ରାଶିର ଅଙ୍ଗରାଗ ଓ ରାଶି ମିଶ୍ରିତ ଜଳରେ ସ୍ନାନ, ରାଶି ମିଶ୍ରିତ ଜଳରେ ପାନ, ରାଶି ଦ୍ୱାରା ଯଜ୍ଞ, ରାଶି ମିଶ୍ରିତ ଭୋଜନ ତଥା ରାଶିର ଦାନ ଏ ସମସ୍ତ ପାପନାଶକ। ଧନତ୍ରୟୋଦଶୀ ଦିନ ଦୀପଦାନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ। ପକ୍ଷୀମାନଙ୍କୁ ଶସ୍ୟ ଦେଉଥିବା ବ୍ୟକ୍ତିଙ୍କୁ ନିଜ ମୃତ୍ୟୁର ପୂର୍ବାଭାସ ମିଳିଥାଏ। ଶୁଣିଥିବା ଏକ ସୁମଧୁର ସଙ୍ଗୀତ।

ଏଥର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା କରିବା। ଆଜି ରହିଛି ସ୍ୱାସ୍ଥ୍ୟ ହିତକାରୀ ପରିବା ଜହ୍ନି। ଜହ୍ନି ତରକାରୀ ସ୍ୱାଦିଷ୍ଟ, ପଥ୍ୟକର ଓ ଔଷଧୀୟ ଗୁଣରେ ଯୁକ୍ତ ପରିବା ଅଟେ। ଆୟୁର୍ବେଦ ଅନୁସାରେ ଏହା ସ୍ୱାଦରେ ମଧୁର, ସ୍ନିଗ୍ଧ, ଶୀତଳ, ପାଚନରେ ସାମାନ୍ୟ ଗରିଷ୍ଠ ହୋଇଥାଏ। ଏହା ପିତ୍ତ ବିକୃତି ଦୂର କରେ। ଉଷ୍ମ ପ୍ରକୃତି ଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଓ ପିତ୍ତଜନ୍ୟ ବ୍ୟାଧିରେ ତଥା ଗନୋରିଆ, ଅର୍ସା ଭଳି ରକ୍ତମୂତ୍ର, ରକ୍ତପିତ୍ତ, କାଶ, ଜ୍ୱର, କୃମି ଆଦିରେ ବିଶେଷ ପଥ୍ୟକର ଅଟେ। ଜହ୍ନିରେ ଦସ୍ତା, ଲୌହତତ୍ଵ, ମ୍ୟାଗ୍ନେସିୟମ, ଥାଇମିନ୍ ଓ ତନ୍ତୁ ପ୍ରଚୁର ପରିମାଣରେ ଉପଲବ୍ଧ। ଜହ୍ନି ମଞ୍ଜିର ତେଲ କୁଷ୍ଠ ତ୍ୱଚାର ବିଭିନ୍ନ ରୋଗରେ ଲାଭଦାୟୀ ଅଟେ। ଜହ୍ନି ତରକାରୀ ଭୋଜନରେ ରୁଚି ଉତ୍ପନ୍ନ କରେ। ସ୍ନିଗ୍ଧ ଓ ଥଣ୍ଡା ହୋଇଥିବାରୁ ଶରୀରରେ ଶୀତଳତା ଆଣେ। ଏହାର ତରକାରୀକୁ ସୁପାଚ୍ୟ ଓ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଲେମ୍ବୁ ରସ ଓ ଗୋଲମରିଚର ପୂର୍ଣ୍ଣ ଚୂର୍ଣ୍ଣ ମିଶାଇ ସେବନ କରିବା ଉଚିତ। ଜହ୍ନିରୁ ଲାଭ, ବାଳକ ଓ ଶ୍ରମଜୀବୀଙ୍କୁ ଶକ୍ତି ପ୍ରଦାନ କରେ। ଶୁକ୍ରଧାତୁରୁ କ୍ଷୀଣ ହେଉଥିବା ଶାରୀରିକ ଓ ମାନସିକ ଦୁର୍ବଳତାକୁ ଓ ଚିଡ଼ିଚିଡ଼ାପଣ ଦୂର କରିବା ପାଇଁ ଜହ୍ନିର ତରକାରୀ, ଝୋଳ ଅଥବା ଜହ୍ନି ପକାଇ ପ୍ରସ୍ତୁତ ହୋଇଥିବା ଡାଲିକୁ ଏକ ସପ୍ତାହ ପର୍ଯ୍ୟନ୍ତ ସେବନ କଲେ ଲାଭ ହୁଏ। ଶୁଖିଲା କାଶରେ କଫ ଲାଗି ରହୁଥିଲେ ଏହାର ସେବନ କରିବା ଦ୍ୱାରା କଫ ନିଷ୍କାସିତ ହୋଇ କାଶରେ ଉପଶମ ହୁଏ। ମୂତ୍ରବିକାର ଓ ମୂତ୍ରର ଜ୍ୱଳନ ଦୂର ହୁଏ, ମୂତ୍ର ଅବାଧ ହୁଏ। ଆଗକୁ ଏ ବିଷୟରେ ଆହୁରି ଜାଣିବା ନେଇଯିବା ପୁଣି ଏକ ସଙ୍ଗୀତମୟ ବିରତି।

ସମୟ ସ୍ରୋତରେ ଆମେ ସମସ୍ତେ ମନ୍ଥା। ସମୟ ସହିତ କାର୍ଯ୍ୟ ସମ୍ପାଦନ କରିବା ମହତ୍ ବ୍ୟକ୍ତିର ଗୁଣ ହୋଇଥାଏ। ସମୟ କାହାକୁ ଅପେକ୍ଷା କରେ ନାହିଁ। ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକା ତାର ନିର୍ଦ୍ଧାରିତ ସମୟ ଅବଧିରେ ପୂର୍ଣ୍ଣ ହୋଇସାରିଛି। ସେହି ଦୃଷ୍ଟିରୁ କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ହେବ। କାର୍ଯ୍ୟକ୍ରମ କେମିତି ଲାଗିଲା ସେ ସମ୍ପର୍କିତ ମତାମତ ନିଶ୍ଚୟ ଦେବେ। ଆମକୁ ମତାମତ ପଠାଇବାର ଠିକଣା କହି ରଖୁଛୁ। ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍କୋଡ଼ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣ ମତାମତ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ରହୁଛି, ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ସଞ୍ଚାର ଗୀତ, ପରିବେଷଣ କରିବେ ଉପେନ୍ଦ୍ର ଶତପଥୀ ଏବଂ ସାଥୀ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30 ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଅକ୍ଷୟ ମହାନ୍ତି, ଭୁବନେଶ୍ୱରୀ ମିଶ୍ର, ସତ୍ୟଭାମା ମହାପାତ୍ର ଓ ଉପେନ୍ଦ୍ର କୁମାର ମିଶ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥା ଚିତ୍ରଣ ଗୀତ ଶୁଣିବେ ଦିନ 2:45। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜିର ପ୍ରଥମ ଅଧିବେଶନକୁ ଏଠି ଶେଷ କରୁଛୁ। ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 12:00। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗାହର୍ଟ୍ ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ସଞ୍ଚାର ଗୀତ ପରିବେଷଣ କରିଛନ୍ତି ଉପେନ୍ଦ୍ର ଶତପଥୀ ଏବଂ ସାଥୀ।

0: ଆରେ ବାୟାମନ, ଏ ତ ହେଲା ଭଗବାନଙ୍କର ରାସମଣ୍ଡଳ। ଏହି ମଣ୍ଡଳରେ ଭଗବାନ ବିରାଜମାନ କରିଛନ୍ତି,
1: କରିଛନ୍ତି, କରିଛନ୍ତି।
0: ବୁଝିପାରିଲୁ ବାବୁ?

ଆରେ ବାପା, ଦିନେ ନାରଦ ପଚାରୁଥିଲେ ଯେ ଭଗବାନ ତୁମେ କେଉଁଠି ରହିଛ ବୋଲି। ତ ଭଗବାନ କହିଲେ ନାହମ୍ ତିଷ୍ଠାମି ବୈକୁଣ୍ଠେ, ଯୋଗିନମ୍ ହୃଦୟେ ନଚ ମତ୍ ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଗୋବିନ୍ଦ ଦାସ ମଧ୍ୟ ପଦେ ଲେଖିଥିଲେ

ଶୁଣିବା ସକାଶେ ଅନେକ ଭକ୍ତମାନେ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ଆଜି ମଣ୍ଡଳରେ ଉପସ୍ଥିତ ଅଛନ୍ତି। କାହିଁକି ଜାଣୁ? ଭଗବାନଙ୍କର ନାମ ଶ୍ରବଣ କଲେ ଅଶେଷ ପାତକ ଦୂରୀଭୂତ ହୋଇଯାଏ, ତେଣୁ କରି ଆଜି ମଣ୍ଡଳରେ ଉପସ୍ଥିତ ଅଛନ୍ତି। ଏ ବାବୁ, ଗୋକୋଟି ଦାନମ ସହସ୍ରେ ସୁକାଶୀ ମାଘ ପ୍ରୟାଗ କୋଟି କଳ୍ପବାସୀ ତାହେଲେ ବାବୁ ମଙ୍ଗଳାଚରଣ ହେବ। ଉମା କାତ୍ୟାୟନୀ ଗୌରୀ

ବିଭୀଷଣ କେ ଯେନ୍ତା କହିଲେ ତୁମେ ଯାଇକରି ସୀତା ପରୀକ୍ଷା କର ବୋଇଲେ ବିଭୀଷଣ ନାହିଁ କଲେ ମୁଇଁ ମାଙ୍କର ପରୀକ୍ଷା କରବାର ଲାଗି ମୁଇଁ ସମ୍ଭବ ନାଇଁ ସେ ପ୍ରଭୁ ଆର୍ ମୁଇଁ ନେଇ ଯା ବୋଇଲେ।

ଯେତେବେଳେ ରାବଣ ବାହାରିଲା ଘରୁ ଗାଧା ପାଧା କରି ନେଇକରି ଅର୍ଘ୍ୟସ୍ଥଳି ପୂଜା ସାମଗ୍ରୀ ଧରିକରି ମାଙ୍କର ପାଖକେ ଆସିଲା ଆର୍ ମା ପାଖେ ସେ ଆପତ୍ତି କରୁଛି।

ରାବଣ କହୁଛେ ଯେ ମୁଇଁ ତୋର କୁମରେ ଆର ମତେ ଯେକୌଣସି ମତେ ବି ଭବସାଗର ରୁ ଉଦ୍ଧାର କରମା ବୋଇଲେ, ପୁଣି କାଣ ଅଛେ ପିଲେ?

ରାବଣ କହୁଛେ ଯେ ମୁଇଁ ତୋର କୁମରେ ଆର ମତେ ଯେକୌଣସି ମତେ ବି ଭବସାଗର ରୁ ଉଦ୍ଧାର କରମା ବୋଇଲେ ପୁଣି କାଣ ଅଛେ ପିଲେ।

ଶେଷ ହେଲା ଲୋକଗୀତ କ୍ରମରେ ସଞ୍ଚାର ଗୀତ ପରିବେଷଣ କରିଥିଲେ ଉପେନ୍ଦ୍ର ଶତପଥୀ ଏବଂ ସାଥୀ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ତୃପ୍ତି ଦାସ।

0: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଆମେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗ୍ବା ଯେ ପାତଲଘଣ୍ଟାର ଜନମ ଜାଗା ହଉଛେ ପେରୁ ଆରୁ ମେକ୍ସିକୋ ଦେଶ। ପଛେ ପଛେ ୟୁରୋପ ଆମେରିକା ହେଇକରି ଆମର ଦେଶକେ ଏଇଟା ଆସିଛେ ଆରୁ ଏବେ ଏଇଟା ଆମର ଦେଶର ମୁଖ୍ୟ ପରିବା ହିସାବନେ ସବୁ ଜାଗାନେ ଚାଷ କରାହଉଛେ। ସାରା ଦେଶନେ 500,000 hectare ଜମିନେ ପାତଲଘଣ୍ଟା ଚାଷ କରବାର ଦେଖବାକେ ମିଳୁଛି। ଏହି ଚାଷର ଲାଗି ଟିକେ ଟିକେ ଖରା ଆରୁ ଟିକେ ଟିକେ ଶୀତ ହଉଥିଲେ ବଢିଆ। ମାଇଟ୍ନେ ଅମଲ ଗୁଣ 6-8.5 ଥିଲେ ପାତଲଘଣ୍ଟା ନୁ ଅଧିକ ଅମଲ ମିଲ୍ସି। ପାତଲଘଣ୍ଟାର ଖୁବ୍ ଗୁଡ଼ା ଉନ୍ନତ କିସମ ମାନେ ବାହାରିଲା ନା, ସେମାନଙ୍କର ଭିତରୁ BT1, 2, 10, 12 ଉତ୍କଳ ପ୍ରଜ୍ଞା ଖୁବ୍ କରା ହେସି। କେତେ କିସମ ମାନେ ଅଛନ୍ ଯେନ୍ଟା ମାନେ ଟମାଟୋନେ ଲାଗୁଥିବାର ପୋକ ରୋଗ ମନକେ ସହି ପାରସନ୍। ଆମେ ଯଦି ଏନ୍ତା ବିହନ ମନକେ ପ୍ରଥମ ନୁ ଏକା ନେମା ପଚକେ ଗଛେନେ ଆର୍ ରୋଗ ପୋକ ନେଇ ଲାଗେନା। ଏବେ ଆମେ ଜାନ୍ମା କେନ୍ ବିହନ ମାନେ କେନ୍ କେନ୍ ରୋଗକେ ସହି ପାରସନ୍। ଜୀବାଣୁ ନୁ ହଉଥିବାର ରୋଗକେ ସହି ପାରୁଥିବାର କିସମ ମାନେ ହେଲେ ଅର୍କ ଆଭା, ଅର୍କ ଅଭିଜିତ। ଝାଁଲା ରୋଗକେ ସହି ପାରୁଥିବାର କିସମ ମାନେ ହେଲେ ଅର୍କ ଆଲୋକ, ଅର୍କ ଶ୍ରେହତ, ଶକ୍ତି, ସ୍ୱର୍ଣ୍ଣ, ଲାଲିମା, ଅନମୋଲ, ଅବିନାଶ 2, ଅଦିତି, କାଶୀ ଅମୃତ ଆଦି କିସମର ପାତଲଘଣ୍ଟା ବିହନ ନେଲେ ଗଛକେ ପତରମୁଡ଼ା ରୋଗ ଖୁବ୍ କମ୍ ଧରସି। ପତରପୁଡ଼ା ରୋଗ ଠାନୁ ଗଛକେ ଯଦି ବଞ୍ଚାବାର ଅଛେ ବେଲେ ଆମେ ପାତଲଘଣ୍ଟାର ଆକାଶ, ବଜ୍ର ଆରୁ ମେଘନା କିସମର ବିହନ ନମା। ଜାଁଲା ରୋଗକେ ସହି ପାରୁଥିବାର କିସମ ମାନେ ହେଲା ଏମ୍ପେୟାର, ରୋମା, ରୂପାଲି, ରଶ୍ମି। ସୂତ୍ରଜୀବ ମାନକେ ସହି ପାରୁଥିବାର କିସମ ମାନେ ହେଲା SL120, ରୋନିଟା। ଭୂତାଣୁ ନିରୋଧକ କିସମ ମାନେ ହେଲେ କାଶୀ, ଅମୃତ, କାଶୀ ବିଶେଷ। ଅଧିକ ଦିନ ତକ ରହିପାରୁଥିବାର ପାତଲଘଣ୍ଟା କିସମ ମାନେ ହେଲା MTH6, ରୂପାଲି, ଅବିନାଶ 2, ପୁଷା ଆର୍ଲିଡ୍ୱାର, ପୁଷା ରୁବି, ଅର୍କ ବିକାଶ, ଅର୍କ ସୌରଭ, ଅର୍କ ଆଭା, ଅର୍କ ଆଲୋକ, PKM1, ଅନମୋଲ, ପାୟୁର, CO3, ପଞ୍ଜାବ ଛୁଆରା। ପାତଲଘଣ୍ଟାର ଲାଗି ମଞ୍ଜିନୁ ଆମେ ଚାରା କରିଥିସୁଁ, ମାତ୍ର କଲମି କରିକରି ବି ଇତାକେ ଚାଷ କରାଯାଇପାର୍ବା। ଆମେ ଯେତେବେଳେ ବିହନ ଠୁଲଉଛୁଁ ପହେଲା ରୁଗିଆ ଗଛମାନକେ ଛାଡ଼ି ଦେଇକରି ଭଲ ଭଲ ଗଛମାନକେ ବାଛ।

0: ଆସମା ଆରୁ ସେଥିନୁ ନିରୋଗିଆ ପାତଲ ଘଣ୍ଟା ମନକେ ଆନମା। ଯେନ୍ ଟମାଟୋ ନେମା ସେଟା ଭଲ୍ କରି ପାଚିଥିବାର ଅଛି। ପାଚିଲା ଟମାଟୋକେ ଭଲ୍ କରି ଦଲି ଚଟକି ଦେଇକରି 3-4 ଦିନ ତକ୍ ହେମାଡ଼େ କୁହିବାର ଲାଗି ଛାଡ଼ିଦେମା। ଯେତେବେଳେ ମଞ୍ଜିମାନେ ତଲେ ବସିଯିବେ ତାକେ ସଫା ପାନିରେ ଧୋଇ ଦେଇକରି ଅଧା ଖରା ଅଧା ଛାଇ ଜାଗାନେ ଶୁଖେଇଦେମା। ଆମେ ଯଦି ଭଲ୍ ମଞ୍ଜି ନିଛୁ ବେଲେ 3-4 ବରଷ ତକ୍ ସାଇତି କରି ରଖିପାର୍ମା ଆରୁ ତାର୍ ଗଜା ହେବାର ଶକ୍ତି 100-90 ଭାଗ ତକ୍ ରହିବା। ମାତ୍ର ଓଲ୍ ଯେନ୍ତା ଇ ମଞ୍ଜି ମନକେ ନେଇ ଧରବା ସେତାକେ ଖୁବ୍ ଧ୍ୟାନ ଦେବାକେ ପଡ଼୍ବା। ମଞ୍ଜି ବାହାର କଲା ବେଲ୍କେ କ୍ଲୋରିନ୍ ଏସିଡ଼୍କେ ବ୍ୟବହାର କଲେ ମଞ୍ଜିକେ ଟିକେ ଆଘାତ ହେସି। ହେଥିର୍ଲାଗି ଲେମ୍ବୁ ରସ ନେଲେ ବି ଆମେ ଭଲ୍ ମଞ୍ଜି ପାଇପାର୍ମା। ଇ ଉପେନେ ବାହାର କରାହେଇଥିବାର ଉଦା ମଞ୍ଜିକେ ଲେମ୍ବୁ ରସ୍ନେ 2-3 ଘଣ୍ଟା ବାଗିରେ ବୁଡ଼େଇ କରି ରଖ୍ମା। ଏନ୍ତା କରି ବାହାର କଲା ବିହନ ଚିକନ୍ ହେଇକରି ଇମାନଙ୍କର ଦାମ୍ ଫୁନି ବଜାରରେ ଅଧିକ ରହିସି। ଆର୍ ଗୋଟେ କୁପେନେ ବି ଆମେ ମଞ୍ଜି ବାହାର କରିପାର୍ମା ବିହନର ଲାଗି। ପହିଲା 1 କେଜି ଧାନ ତୋଷୁସନେ 1 କେଜି ମଞ୍ଜିକେ ଚଟକି ଦେମା। ତେନ୍କେ 24-48 ଘଣ୍ଟା ତକ୍ ଶୁଖେଇ ଦେମା ଆର୍ ପଛକେ କୁଲାନେ ଫୁନି ଦେଲେ ତସୁ ଆର୍ ମଞ୍ଜି ଅଲଗା ଅଲଗା ହେଇଯିବେ। 1 ହେକ୍ଟର ଜମିନେ ଟମାଟୋ ଚାଷ କରବାର୍ ଲାଗି ହେଲେ 400-500 ଗ୍ରାମ ମଞ୍ଜି ଦରକାର। ଇତାର ବିହନକେ ଆମେ ବିଶୋଧନ କରବାର ଉପେମାନେ ଏବେ ଜାନ୍ମା। 3 ଦିନର ସର୍ଲା ଦହି 1 ଭାଗ ଆରୁ ପାନ୍ 4 ଭାଗକେ ମିଶାଲାଥି ମଞ୍ଜିମାନକେ 5-6 ଘଣ୍ଟା ବାଗିର ଭିଜେଇ ଦେଇକରି ଛାଇ ଜାଗାନେ ଶୁଖେଇ ଦେମା, ଯେନ୍ତାକି ପାନ୍ ଆର୍ ଟିକେ ବି ନେଇ ରହିବା। ଦହି ବଦଲା ଆମେ ପଏଡ଼ ପାନ୍ର ବି ବ୍ୟବହାର କରିପାର୍ମା। ଆର୍ ଗୋଟେ ଉପେନେ ଆମେ କାଣା କର୍ମା, ବିହନକେ ଟାଇକୋଗ୍ରାମା ଭିରିଡ଼େ ଆରୁ ସିଡ଼ୋମୋନାସ୍ ଫ୍ଲୋରେସେନ୍ସକେ 1 କେଜି ମଞ୍ଜିର୍ ଲାଗି 5 ଗ୍ରାମ ହିସାବନେ ନେଇକରି ସେଥିରେ ବିଶୋଧନ କର୍ମା। ଏନ୍ତା କଲେ ପତରପୁଡ଼ା ଆରୁ କେତେଟା ରୋଗମାନେ ସହଜେ ଇ ଗଛକେ ନେଇ ଧରନ୍ନା। ବିହନକେ ଆମେ ଜୈବ ସାର ବ୍ୟବହାର କରିକରି ବି ବିଶୋଧନ କରିପାର୍ମା। 1 କେଜି ବିହନକେ 100-200 ଗ୍ରାମ ଜୈବ ସାରନେ ସାନି କରି ଅଧା ଘଣ୍ଟା ପରେ ଛାଇ ଜାଗାନେ ଶୁଖେଇ ଦେମା ବେଲେ ବି ବିଶୋଧନ ହେଇଯିବା। ଆମେ ଯଦି ପାତଲଘଣ୍ଟା ଚାଷ କରବାର ଆଗନୁ ଏତ୍କି ସବୁ କଥା ଜାଣିଥିମା, ଆରମ୍ଭନୁ ଏକା ଏଇ ଚାଷର ଠିକ୍ ହିସାବରେ ଯତ୍ନ କରିପାର୍ମା, ଯେନ୍ଥିର୍ ଲାଗି ପଛକେ ଆରୁ ଫସଲ ନୁକସାନ ନେଇ ହେ କି ଆମେ ବି ଆରୁ ଓଷ ଖସାର ଲାଗି ବେଶୀ ପଇସା ପତର ଖର୍ଚ୍ଚା କରିବାକେ ନେଇ ପଡ଼େ।
1: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ, ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ବିଡ଼ି ନୁହେଁ, ଛୋଟିଆ ନିଶା ଜଣା ପଡ଼େ ନାହିଁ।

ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ବାଃ,
6: अजना लिंक्स उपरे क्लिक करंतु नाही। आरबीआई कहे
7: सचेतन हुंतु, सतर्क रुहंतु।
8: एई कहानी हेउची एक नर्स आउ तार अंतरात्मार।
9: आसी गला सेलेरी?
10: हां,
9: एबे नुवा झुमुका
10: ना, प्रथमे संचय,
9: प्रथमे झुमुका।
8: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ,
10: ଯାଦ୍ୱାରା ରହିବ ଟେନସନ ଫ୍ରି।
9: କିନ୍ତୁ ଝୁମୁକାର କ'ଣ?
10: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
11: ଆର୍ବିଆଇ କହେ
8: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଭେଚ୍ଛା ଓ ଶୁଭକାମନାର ସହ ସ୍ୱାଗତ ଆପଣମାନଙ୍କୁ ଶକ୍ତି ରୂପାର ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଧ୍ୟାୟକୁ। ଆଜିର ଉପସ୍ଥାପନରେ ମୁଁ ଅନୁରାଧ ମିଶ୍ର, ନମସ୍କାର। ଶ୍ରୋତା ଭଉଣୀ, ଆମ ମହିଳାମାନେ ହେଉଛନ୍ତି ପରିବାର ଓ ସମାଜର ମୂଳ ଆଧାର। ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବାର ଏବଂ ସୁସ୍ଥ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜୀବନର ବିଭିନ୍ନ ପର୍ଯ୍ୟାୟରେ ମହିଳାମାନେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆପଣମାନେ ବି ତ ହେଉଥିବେ। ମାସିକ ଋତୁସ୍ରାବ, ଗର୍ଭଧାରଣ, ପ୍ରସବ, ରୋଗ ନିବୃତ୍ତି, ଆଧୁନିକ ଜୀବନଶୈଳୀ ଯୋଗୁଁ ସେମାନଙ୍କ ଶରୀର ଓ ମନ ଉପରେ ବିଶେଷ ପ୍ରଭାବ ପଡ଼େ। ଏହି ସମସ୍ୟା ଗୁଡ଼ିକ ନିରାକରଣ ପାଇଁ ଯୋଗ ଏକ ପ୍ରାକୃତିକ ଓ ପ୍ରଭାବଶାଳୀ ଉପାୟ। ମହିଳାମାନଙ୍କର ବିଭିନ୍ନ

ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆପଣମାନେ ବି ତ ହେଉଥିବେ। ମାସିକ ଋତୁସ୍ରାବ, ଗର୍ଭଧାରଣ, ପ୍ରସବ, ରୋଗ ନିବୃତ୍ତି, ଆଧୁନିକ ଜୀବନଶୈଳୀ ଯୋଗୁଁ ସେମାନଙ୍କ ଶରୀର ଓ ମନ ଉପରେ ବିଶେଷ ପ୍ରଭାବ ପଡ଼େ। ଏହି ସମସ୍ୟା ଗୁଡ଼ିକ ନିରାକରଣ ପାଇଁ ଯୋଗ ଏକ ପ୍ରାକୃତିକ ଓ ପ୍ରଭାବଶାଳୀ ଉପାୟ। ମହିଳାମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ରକ୍ତହୀନତା, ମାସିକ ଋତୁସ୍ରାବ ଜନିତ ସମସ୍ୟା, ମାନସିକ ଚାପ, ଅବସାଦ, ମୋଟାପଣ, ଅସ୍ଥି ଦୁର୍ବଳତା, ଥାଇରଏଡ୍ ସମସ୍ୟା, ଏମିତି ଅନେକ କିଛି। ଯୋଗ ହେଉଛି ଶରୀର, ମନ ଓ ଆତ୍ମାର ସମନ୍ୱୟ ସାଧନ କରିବାର ଏକ ପ୍ରାଚୀନ ଭାରତୀୟ ପଦ୍ଧତି। ନିୟମିତ ଯୋଗାଭ୍ୟାସ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଉନ୍ନତି କରିଥାଏ। ଘର ଓ କାର୍ଯ୍ୟକ୍ଷେତ୍ରର ଦାୟିତ୍ୱ, ପାରିବାରିକ ସମସ୍ୟା ଏବଂ ସାମାଜିକ ଚାପ ଯୋଗୁଁ ଅନେକ ମହିଳା ଚିନ୍ତା, ଉଦ୍ବେଗ, ଅବସାଦର ଶିକାର ହୁଅନ୍ତି। ଅନିୟମିତ ଖାଦ୍ୟାଭ୍ୟାସ, ବ୍ୟାୟାମର ଅଭାବ ଓ ଅଧିକ ସମୟ ବସି କାମ କରିବା ଯୋଗୁଁ ମୋଟାପଣ ବି ବୃଦ୍ଧି ପାଉଛି। ଏହା ମଧୁମେହ, ରକ୍ତଚାପ, ହୃଦରୋଗର କାରଣ ହେଉଛି। ବୟସ ବଢିବା ସହିତ କ୍ୟାଲସିୟମର ଅଭାବ ଯୋଗୁଁ ହାଡ଼ ମଧ୍ୟ ଦୁର୍ବଳ ହେଉଛି। ରୋଗ ନିବୃତ୍ତି ପରେ ଏହି ସମସ୍ୟା ଅଧିକ ଦେଖାଦେଉଛି। ଅନେକ ସମୟରେ ପେଟ ବ୍ୟଥା, ହରମୋନ୍ ଅସନ୍ତୁଳନ ମହିଳାମାନଙ୍କ ମଧ୍ୟରେ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି। ଅନେକ ମହିଳା ରକ୍ତହୀନତା ଯୋଗୁଁ ଦୁର୍ବଳତା, ମୁଣ୍ଡ ବୁଲାଇବା, ଶ୍ୱାସକୋଷ୍ଠ ଏପରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଥାଇରଏଡ୍ ଗ୍ରନ୍ଥିର କାର୍ଯ୍ୟରେ ଅସନ୍ତୁଳନ ହେଲେ ଓଜନ ବୃଦ୍ଧି, କ୍ଲାନ୍ତି, ମାନସିକତା ଅସ୍ଥିରତା ଦେଖାଦେଉଛି। ତେବେ କିପରି ଯୋଗ ଦ୍ୱାରା ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା, ଆସନ୍ତୁ ନା ସେ ବିଷୟରେ ଜାଣିବା। ଆମେ ଏହି ବିଷୟରେ ଆଲୋଚନା କରିଥିଲୁ ଜଣେ ଯୋଗ ପ୍ରଶିକ୍ଷିକାଙ୍କ ସହ। ଆସନ୍ତୁ ଶୁଣିନେବା ସେ କଣ ସମାଧାନ କହିଛନ୍ତି ଏହି ସବୁ ରୋଗର।

0: ନମସ୍କାର।
1: ନମସ୍କାର,
0: ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କ ପାଇଁ। ମୁଁ ମମତା ମିଶ୍ର, ଆର୍ଟ ଅଫ୍ ଲିଭିଂ ସଂସ୍ଥାର ଜଣେ ଯୋଗ ପ୍ରଶିକ୍ଷିକା ସହିତ ଆୟୁଷ ମନ୍ତ୍ରଣାଳୟରୁ ବି ସାର୍ଟିଫାଏଡ୍ ୟୋଗା ଇଭାଲୁଏଟର୍ କମ୍ ଟିଚର୍। ଆମେ ଏଠାରେ ଜାଣିବାକୁ ଚାହିଁବୁ ଯୋଗ କ'ଣ।
1: ଯୋଗ ଏକ ଆଧ୍ୟାତ୍ମିକ ଅନୁଶାସନ ଏବଂ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଉପରେ ଆଧାରିତ ଜ୍ଞାନ, ଯାହା ମନ ଏବଂ ଶ୍ୱାସର ମଧ୍ୟରେ ସନ୍ତୁଳିତ ସ୍ଥାପନ କରିଥାଏ। ଶ୍ୱାସ ପ୍ରଶ୍ୱାସର ନିୟନ୍ତ୍ରଣର ସହିତ ଏହା ସୁସ୍ଥ ଜୀବନର କଳା ଓ ବିଜ୍ଞାନ ଅଟେ। ଏହି ଯୋଗ ଶବ୍ଦଟି ସଂସ୍କୃତ ଶବ୍ଦ ୟୁଜ୍ ଧାତୁରୁ ଆସିଛି, ଯାହାର ଅର୍ଥ ଏକାଠି ହେବା ବା ଯୋଡ଼ି ହେବା। ଯିଏ ଯୋଗ ସହିତ ଅସ୍ତିତ୍ୱର ଏକତ୍ୱକୁ ଅନୁଭବ କରିପାରିଛି, ସେ ହିଁ ପ୍ରକୃତ ଯୋଗର ଅର୍ଥକୁ ହୃଦୟଙ୍ଗମ କରିପାରିଛି। ଯୋଗ ଅଭ୍ୟାସ ଶରୀର, ଶ୍ୱାସ, ମନ, ବିଚାର ଏବଂ କର୍ମ, ଆତ୍ମସଂଯମ, ପୂର୍ଣ୍ଣତାର ଏକାତ୍ମକତା ତଥା ମାନବ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳିତ ସ୍ଥାପନ କରିଥାଏ।
0: ଯୋଗର ମହତ୍ତ୍ୱ ଆମ ମହିଳାମାନଙ୍କ ପାଇଁ କେତେ ବେଶୀ?
1: ଯୋଗର ମହତ୍ତ୍ୱ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଜଣେ ମହିଳା ଘରର ସମସ୍ତ ଦାୟିତ୍ୱକୁ ସୁନ୍ଦର ସ୍ୱବ୍ୟବସ୍ଥିତ ହିସାବରେ ତୁଲାଇବା ଲାଗି ଶାରୀରିକ, ମାନସିକ ଏବଂ ଭାବନାତ୍ମକ ସନ୍ତୁଳନ ରକ୍ଷା କରାଇବାରେ ଯୋଗ ଅଦ୍ୱିତୀୟ ଅଟେ। ସାଧାରଣତଃ ମହିଳାମାନଙ୍କ ବିଶେଷତଃ ହର୍ମୋନାଲ୍ ଅସନ୍ତୁଳନକୁ ବାଲାନ୍ସ କରିଥାଏ, ଯାହାକି ଏଣ୍ଡୋକ୍ରାଇନ୍ ଗ୍ରନ୍ଥିରୁ ରେଗୁଲେଟ୍ କରିଥାଏ, ଯାହାଦ୍ୱାରା ମହିଳାମାନଙ୍କର ମାସିକ ଧର୍ମ, ଗର୍ଭାବସ୍ଥା, ମେନୋପଜ୍ ଆଦି ବିଭିନ୍ନ ଅବସ୍ଥାକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ।
0: ମହିଳାମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେମିତିକି ଆମର ଆଣ୍ଠୁ ବିନ୍ଧା ହେଉ, ଅଣ୍ଟା ବିନ୍ଧା ହେଉ, ମୋଟାପା ହେଉ କି ମାସିକ ଧର୍ମ ଜନିତ କୌଣସି ସମସ୍ୟା, ଏସବୁର ଦୂରୀକରଣରେ ଯୋଗ କିପରି ସାହାଯ୍ୟ କରିପାରୁଛି?
1: ଯୋଗ ନିୟମିତ କରିବା ଦ୍ୱାରା ନିଶ୍ଚୟ ଲାଭ ଅଛି। ସାଧାରଣତଃ ମହିଳାମାନେ ଆମେ ଭାବନାତ୍ମକ ସ୍ତରରେ ଟିକେ ନିଅରା। ସେମାନେ ଅନେକ କଥା ବା ତାଙ୍କ ମନରେ ଆବେଗକୁ ଚାପି ରଖିବାକୁ ଚେଷ୍ଟା କରନ୍ତି, ଯାହାକି ତାଙ୍କର ଦୈନନ୍ଦିନ ଜୀବନରେ ଚିନ୍ତା, ଅବସାଦ ଏବଂ ଡିପ୍ରେସନକୁ ଦୂର କରିବାରେ ବହୁତ ଲାଭପ୍ରଦ ହୋଇଥାଏ। ଯୋଗ ଦ୍ୱାରା ଗଭୀର ଶ୍ୱାସ ପ୍ରଶ୍ୱାସର ପ୍ରକ୍ରିୟା ଦ୍ୱାରା ତାଙ୍କର ମାନସିକ ଓ ଭାବନାତ୍ମକ ଅବସାଦକୁ ଦୂର କରିଥାଏ। ହାଡ଼ ଓ ମାଂସପେଶୀ ଆଦିରେ ମଧ୍ୟ ପ୍ରଭାବ ପଡ଼ିଥାଏ, ଯାହାଦ୍ୱାରା ମେଦବହୁଳତାର ନିୟନ୍ତ୍ରଣ ରକ୍ଷା କରିଥାଏ। ଚର୍ମରେ ରିଙ୍କଲ୍ସ ବା ଝୁଲାପଣ ଦେଖା

0: ଦିଏ ନାହିଁ, ଚେହେରାରେ ଏକ ପ୍ରକାର ସୁନ୍ଦରତା ସତେଜତା ଦେଖାଦେଇଥାଏ। ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଗୁଡ଼ିକ ମଧ୍ୟରେ ସାଧାରଣତଃ ଆଣ୍ଠୁଗଣ୍ଠିରେ ବିନ୍ଧା, ଅଣ୍ଟା ବିନ୍ଧା, ମାସିକ ଧର୍ମ, ମୋଟାପଣ ଆଦି ସମସ୍ତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମକୁ ଦିନକୁ ନିଜ ଲାଗି 45 ମିନିଟ୍ ସମୟ ଦେବାକୁ ପଡ଼ିବ, ଯାହାକି ଆମେ ଆମର ଛୋଟ ଛୋଟ ଜଏଣ୍ଟ ଗୁଡ଼ିକୁ ସୂକ୍ଷ୍ମ ବ୍ୟାୟାମ ଦ୍ୱାରା, କିଛି ହାଲୁକା ଆସନ ଦ୍ୱାରା ଏସବୁରୁ ରକ୍ଷା ପାଇପାରିବା।
1: ଆଜିକାଲି ତ ମ୍ୟାଡ଼ାମ ମହିଳାମାନଙ୍କ ଠାରେ ମାନସିକ ଚାପ ଜନିତ ସମସ୍ୟା ଅଧିକ ଦେଖାଦେଉଛି, ତା ପାଇଁ କେଉଁ ପ୍ରକାର ଯୋଗ ଅଭ୍ୟାସ ଦରକାର ଅଛି?
0: ମାନସିକ ଚାପର ସମସ୍ୟା ପ୍ରାୟତଃ ମହିଳାମାନେ ନିୟମିତ ଯୋଗ ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ନିୟନ୍ତ୍ରଣ କରିପାରିବେ। ଯୋଗ ଦ୍ୱାରା ଶରୀରରୁ କୋର୍ଟିସେଲ ଏକ ପ୍ରକାର ହରମୋନର ସ୍ତର ହ୍ରାସ ପାଇଥାଏ, ଯାହାକି ମନକୁ ଶାନ୍ତ ହେବାକୁ ଦେଇଥାଏ।
1: ଏଠାରେ ମୋର ଆଉ ଗୋଟେ ପ୍ରଶ୍ନ ରହିବ, ତାଡ଼ାସନ କ'ଣ, ଏହା କିପରି କରାଯାଏ ଏବଂ ତାର ଉପକାରିତା କ'ଣ?
0: ତାଡ଼ାସନ ଏହା ଠିଆ ହୋଇ କରାଯାଉଥିବା ଏକ ଯୋଗ ଆସନ। ତାଡ଼ର ଅର୍ଥ ତାଳ ଗଛ। ଏହା ଶରୀରକୁ ମଜବୁତ କରିବା ପାଇଁ ଏହି ଆସନ କରାଯାଇଥାଏ। ସାଧାରଣତଃ 22 ବର୍ଷ ତଳର ଯେକୌଣସି ପୁଅ କିମ୍ବା ଝିଅ ଏହି ଆସନକୁ ନିୟମିତ ଅଭ୍ୟାସ କଲେ ଉଚ୍ଚତା ବୃଦ୍ଧି ପାଏ, ମେରୁଦଣ୍ଡ ସୁସ୍ଥ ରହିଥାଏ, ତା ସହିତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ମଜବୁତ କରିଥାଏ। ଏହି ଆସନ ଦ୍ୱାରା ମନ ଶାନ୍ତ ହୋଇଥାଏ, ଧ୍ୟାନ କେନ୍ଦ୍ରିତ ହୁଏ, ମାନସିକ ଦୁଶ୍ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ, ପୁରା ଶରୀରର ଏକ ପ୍ରକାର ଷ୍ଟ୍ରେଚିଂ ହୁଏ। ତେଣୁ ଏହା ପେଟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ, ପାଚନ ତନ୍ତ୍ରର ଉପରେ ଲାଭ ହେବା ସହିତ ପିଠିର ତଳ ଭାଗରେ ଯଦି କିଛି କଷ୍ଟ ଥାଏ ତାହାକୁ ମଧ୍ୟ ଲାଭ ମିଳିଥାଏ, ଯେପରିକି ସିଆଇଟିକା ଭଳି ସମସ୍ୟାରୁ ମୁକ୍ତି ମିଳେ।
1: ଏଠାରେ ମୋର ଆଉ ଏକ ପ୍ରଶ୍ନ ରହିବ ମ୍ୟାଡ଼ାମ, ଭୁଜଙ୍ଗାସନ କ'ଣ, ଏହାର ଉପକାରିତା କ'ଣ ଏବଂ ଭୁଜଙ୍ଗାସନ ଦ୍ୱାରା କ'ଣ ଲାଭ ମିଳିପାରେ ମହିଳାମାନଙ୍କୁ?
0: ଭୁଜଙ୍ଗାସନ, ଭୁଜଙ୍ଗର ଅର୍ଥ ସାପ ଅଟେ। ଏହି ଆସନରେ ଶରୀରର ଆକୃତି ସାପର ଫଣା ପରି ଉଠିବା କାରଣରୁ ଏହି ଆସନକୁ ଭୁଜଙ୍ଗାସନ ବୋଲି କୁହାଯାଏ। ସାଧାରଣତଃ ମହିଳାମାନଙ୍କର ପିଠି ଅଣ୍ଟାରେ ଯନ୍ତ୍ରଣାରୁ ଆରାମ ମିଳିଥାଏ। ମେରୁଦଣ୍ଡ ନମନୀୟତା ସହିତ ଶ୍ୱାସନଳୀ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ, ପାଚନ ତନ୍ତ୍ରରେ ମଧ୍ୟ ସୁସ୍ଥତା ଆଣିଥାଏ, ଶରୀରର ପେଟ ପାଖର ଚର୍ବିକୁ କମାଇଥାଏ, ଛାତି ବା ଫୁସ୍ଫୁସ୍ ପ୍ରସାରିତ ହେବା ଦ୍ୱାରା ଅକ୍ସିଜେନର ପ୍ରବାହ ଯଥେଷ୍ଟ ପରିମାଣରେ ହୋଇଥାଏ, ଯାହାଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ, ସିଆଇଟିକା ଏବଂ ମାସିକ ଧର୍ମ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
1: ମୁଁ ଗୋଟେ ଛୋଟ ପ୍ରଶ୍ନ, ଏଠି ଭୁଜଙ୍ଗାସନ ଯୋଗ ହେଲେ ଭୁଜଙ୍ଗାସନକୁ କେତେବେଳେ କରିପାରିବୁ?
0: ସାଧାରଣତଃ ଆମେ ଭୁଜଙ୍ଗାସନ ଖାଲି ପେଟରେ କରିବା ଅତି ଲାଭପ୍ରଦ ହୁଏ, କାରଣ ଯେବେ ଆମ ପେଟରେ ଖାଲି ଥାଏ ନା, ସେହି ସମୟରେ ଆମେ ଯଦି ଏ ସଲ୍ଭାସନ, ଭୁଜଙ୍ଗାସନ, ପେଟ ମାଡ଼ିକି ଯେଉଁ ଆସନ କରିବା ଗୁଡ଼ାକ କରୁ, ତାଥିରେ ଆମର ପାଚନ ତନ୍ତ୍ର ଉପରେ ତାର ଭଲ ପ୍ରଭାବ ପଡ଼େ।
1: ଆଚ୍ଛା, ଦିନ ଭିତରେ ଆମେ ଏଇ ଆସନ କେତେଥର କରିପାରିବା?
0: ଖାଇବାର 3-4 ଘଣ୍ଟା ପରେ ଆମେ କରିପାରିବା। ଯଦି ଆମେ କିଛି ସାଧାରଣତଃ ଫଳ କିଛି ଖାଇଛେ ତ 2 ଘଣ୍ଟା ପରେ ବି କରିପାରିବା।
1: ସଲ୍ଭାସନ କ'ଣ ମ୍ୟାଡ଼ାମ, ଆର ଉପକାରିତା କ'ଣ ରହେ ମହିଳାମାନଙ୍କ ପାଇଁ?
0: ସଲ୍ଭର ଅର୍ଥ ଏକ ପ୍ରକାର ଝିଣ୍ଟିକା ଜାତୀୟ ପୋକ। ଏହି ଆସନ ଅତି ସହଜ ଓ ସରଳ। ଏହି ଆସନ ମଧ୍ୟ ସିଆଇଟିକା ଓ ପିଠିର ତଳ ଭାଗରେ ଯେଉଁ ପୀଡ଼ା ହୁଏ ତାକୁ ଲାଘବ କରିଥାଏ, ମେରୁଦଣ୍ଡ, ଜଙ୍ଘ ଓ ନିତମ୍ବର ମାଂସପେଶୀକୁ ସୁଗଠିତ କରିଥାଏ, ଅତିରିକ୍ତ ଚର୍ବିକୁ କମ୍ କରିଥାଏ, ମୋଟାପଣ ଦୂର କରିବା ପାଇଁ ଏହା ଏକ ଭଲ ଆସନ। ଏହି ଆସନ ପାଚନ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ, ପେଟ ଉପରେ ଚାପ ହେତୁ ଲିଭର, କିଡ଼ନୀ, ପାଚନ ତନ୍ତ୍ର ଉପରେ ମଧ୍ୟ ଏହି ଯୋଗାସନର ଭଲ ପ୍ରଭାବ ପଡ଼ିଥାଏ।
1: ପ୍ରାଣାୟାମ କ'ଣ?
0: ପ୍ରାଣ ଯୋଗ ଆୟାମ ଅର୍ଥ ହେଲା ପ୍ରାଣାୟାମ, ଜୀବନ ଶକ୍ତି, ଯେଉଁଟାକି ଆମେ ଶ୍ୱାସ ନେଉଛନ୍ତି ଆଉ ଶ୍ୱାସକୁ ଯେ ଆୟାମ ମାନେ ନିୟନ୍ତ୍ରଣ କରିବା ବା ଦିଶା ନିର୍ଦ୍ଦେଶ କରିବା, ଜୀବନ ଶକ୍ତିକୁ ଦିଶା ବା ନିୟନ୍ତ୍ରଣ କରିବା ହେଉଛି ପ୍ରାଣାୟାମ। ଯୋଗ ସହିତ ପ୍ରାଣାୟାମ ହେଉଛି ଶ୍ୱାସ ପ୍ରଶ୍ୱାସର ନିୟନ୍ତ୍ରଣ ପ୍ରକ୍ରିୟା, ଯାହାକି ନିଜ ନିୟନ୍ତ୍ରଣରେ ଶ୍ୱାସକୁ ଲମ୍ବା ନେବା, କିଛି ସମୟ ରଖିବା ଏବଂ ଛାଡ଼ିବା। ଏହି ପ୍ରକ୍ରିୟାକୁ ଆମେ ପୂରକ ଯେଉଁଟାକି ଶ୍ୱାସ ନେବା, କୁମ୍ଭକ ଶ୍ୱାସକୁ ଅଟକେଇକି ରଖିବା, ରେଚକ ଶ୍ୱାସକୁ ଛାଡ଼ିବା। ଏହା ଆମର ସୂର୍ଯ୍ୟନାଡ଼ୀ, ଚନ୍ଦ୍ରନାଡ଼ୀ, ଯେଉଁଟାକି ସୂର୍ଯ୍ୟନାଡ଼ୀ ଇଡ଼ା ନାଡ଼ି, ଚନ୍ଦ୍ରନାଡ଼ୀ ପିଙ୍ଗଳ ନାଡ଼ିକୁ ସନ୍ତୁଳିତ କରିଥାଏ ଆଉ ସୁଷୁମ୍ନା ବାହି କରିଥାଏ, ଯାହାଦ୍ୱାରା ଆମର ପ୍ରାଣଶକ୍ତି ସୁଷୁମ୍ନା ବାହି ହେବା ଦ୍ୱାରା ଆମର ହୃଦୟତନ୍ତ୍ର ବା ଶ୍ୱାସତନ୍ତ୍ର

0: ଫୁସ୍ଫୁସ୍ ମଜବୁତ ହୋଇଥାଏ। ଆମର ଶରୀରରେ ବାତ ପିତ୍ତ କଫ ଏହି ତିନି ଦୋଷକୁ ମଧ୍ୟ ସନ୍ତୁଳିତ କରିଥାଏ। ଶରୀରରେ ଶକ୍ତିକୁ ବହନ କରୁଥିବା ମୁଖ୍ୟ ସ୍ରୋତ ନାଡ଼ିକୁ ଶୁଦ୍ଧିକରଣ କରିବା ଦ୍ୱାରା ସମ୍ପୂର୍ଣ୍ଣ ପୋଷଣ କରିଥାଏ, ଜୀବନ ଶକ୍ତିକୁ ବଢ଼ାଇଥାଏ ଓ ଚାପ ଏବଂ ଚିନ୍ତାର ସ୍ତରକୁ କମ୍ କରିଥାଏ। ଏହା କଫ ବିକାରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ, ମନରେ ନିଶ୍ଚଳତା ଆଣି ଶାନ୍ତି ପ୍ରଦାନ କରିଥାଏ, ମନକୁ ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇଥାଏ, ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ, ପାଚନ ଶକ୍ତି ସହିତ ତ୍ୱଚାରେ ମଧ୍ୟ ସୁନ୍ଦରତା ଉଜ୍ଜ୍ୱଳତା ଦେଖାଦେଇଥାଏ। ହୃଦୟ ସମ୍ବନ୍ଧୀୟ ବ୍ଲଡ୍ ପ୍ରେସର ସମ୍ବନ୍ଧୀୟ ସମସ୍ୟା କିମ୍ବା ଅନ୍ୟାନ୍ୟ ମାନସିକ ଚାପ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
1: ଆଜ୍ଞା, ଏଠି ଆମେ ପ୍ରାୟ ସମୟରେ ଶୁଣୁଛୁ ଡକ୍ଟର ମାନଙ୍କର ଉପଦେଶ ରହୁଛି ଅନୁଲୋମ ବିଲୋମ କରନ୍ତୁ, ଏହି ଅନୁଲୋମ ବିଲୋମ ପ୍ରାଣାୟାମ ଦ୍ୱାରା କଣ ଉପକାରିତା ମିଳେ?
0: ଅନୁଲୋମ ବିଲୋମ ପ୍ରାଣାୟାମ, ଯୋଉଟାକି ଆମେ ନାଡ଼ି ଶୋଧନ ପ୍ରାଣାୟାମ କହୁ, ଏହି ନାଡ଼ି ଶୋଧନ ପ୍ରାଣାୟାମରେ ଆମେ ବାମ ନାସିକା ଆଉ ଡାହାଣ ନାସିକା ଦୁଇ ନାସିକାରେ ବାମରେ ଶ୍ୱାସ ନେଉ, ଡାହାଣରେ ଛାଡ଼ୁ, ପୁଣି ଡାହାଣରେ ଶ୍ୱାସ ନେବୁ, ବାମରେ ଛାଡ଼ିବୁ। ତ ଏହି ଯେଉଁ ଶ୍ୱାସ ନେବା ଆଉ ଛାଡ଼ିବା, ଯେତିକି ନେବୁ ତାଠୁ ଟିକିଏ ଅଧିକା ରେସିଓରେ ଛାଡ଼ିବା। ଯଦି ସପୋଜ୍ 1, 2, 3, 4 ଆମେ ନେଉଛେ, ତ ଛାଡ଼ିଲା ବେଳକୁ 1, 2, 3, 4, 5, 6 ଛାଡ଼ିବା, ସେ ଭିତରେ ଆମେ ଚାହିଁଲେ ଟିକିଏ ଅଟକେଇ ବି ପାରିବା। ତ ଶ୍ୱାସ ନେବା ଆଉ ଛାଡ଼ିବା, ଏମିତି ଶ୍ୱାସର ନିୟନ୍ତ୍ରଣ କରୁ କରୁ ଆମକୁ ମନ ଧୀରେ ଧୀରେ ଶାନ୍ତ ହେବାକୁ ଲାଗେ।
1: ବାଲାସନ କ'ଣ, ଏହା କିପରି କରାଯାଏ? ବାଲାସନ ମହିଳାମାନଙ୍କର ମାସିକ ଚାପ ହ୍ରାସ କରିବାରେ କିପରି ସାହାଯ୍ୟ କରେ?
0: ବାଲାସନକୁ ଶଶାଙ୍କ ଆସନ ବୋଲି ମଧ୍ୟ କୁହାଯାଏ। ଶଶାଙ୍କ ଶବ୍ଦର ଅର୍ଥ ଠେକୁଆ। ଏହା ମଧ୍ୟ ଏକ ବହୁତ ସରଳ ଓ ଆରାମଦାୟକ ଯୋଗାସନ ଅଟେ। ଏହି ଆସନ ଦ୍ୱାରା ଆମର ଶରୀର ଓ ମନ ଶାନ୍ତି ମିଳେ। ଏହି ଆସନ ଅଭ୍ୟାସ ଦ୍ୱାରା ମାନସିକ ଚାପ ଦୂର ହୋଇ ପିଠି କାନ୍ଧର ଯନ୍ତ୍ରଣା ଦୂର ହୋଇଥାଏ। ଏହା ଶରୀରକୁ ଆରାମ ଲାଗିଥାଏ, ପାଚନ ତନ୍ତ୍ରରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ, ମହିଳାମାନଙ୍କର ଗାଇନିକ ସମସ୍ୟାକୁ ମଧ୍ୟ ଭଲ କରିଥାଏ, ଆଉ କୋଷ୍ଠକାଠିନ୍ୟତା ସମସ୍ୟା ମଧ୍ୟ ଦୂର ହୋଇଥାଏ। ପାଇଲ୍ସର ସମସ୍ୟାରୁ ମୁକ୍ତ ହେବା ପାଇଁ ଆମେ ପବନ ମୁକ୍ତାସନ, ବାଳାସନ, ବଦ୍ଧକୋଣାସନ, ଅଶ୍ୱିନୀ ମୁଦ୍ରା ଆଦି କରିପାରିବା। ଏହି ଆସନ ଦ୍ୱାରା ପେଲ୍ଭିକ୍ ମସଲ୍ସକୁ ମଜବୁତ କରିଥାଏ, ମହିଳାମାନଙ୍କର ଗାଇନିକ ସମସ୍ୟା, କୋଷ୍ଠକାଠିନ୍ୟ ସମସ୍ୟା ଆଦିରୁ ମଧ୍ୟ ମୁକ୍ତି ମିଳେ।
1: ଯୋଗ ଦ୍ୱାରା ନିଦ୍ରାହୀନତା କିପରି ଦୂର କରିହୁଏ?
0: ନିଦ୍ରାହୀନତାର ଦୂରୀକରଣ ଲାଗି ଆମେ ବିଭିନ୍ନ ପ୍ରକାର ପ୍ରାଣାୟାମ, ମୁଦ୍ରା ଆଦି କରିପାରିବା। ବିଭିନ୍ନ ପ୍ରକାର ଯୋଗର ମୁଦ୍ରା, ଯାହା ହାତର ପାଞ୍ଚ ଅଙ୍ଗୁଳି ଆମ ଶରୀରର ପଞ୍ଚ ତତ୍ତ୍ୱକୁ ବୁଝାଏ, ଯେପରିକି ଆମେ ପ୍ରତ୍ୟେକ ଅଙ୍ଗୁଳି ସହିତ ଆମର ଶରୀରର ବାତ ପିତ୍ତ କଫ ଆଦି ଦୋଷକୁ ସନ୍ତୁଳିତ ଅବସ୍ଥାରେ ନିୟନ୍ତ୍ରଣ କରିପାରିବା। ବୁଢ଼ା ଆଙ୍ଗୁଳି ଅଗ୍ନିତତ୍ତ୍ୱ, ତର୍ଜନୀ ବାୟୁତତ୍ତ୍ୱ, ମଧ୍ୟମା ଆକାଶ ତତ୍ତ୍ୱ, ଅନାମିକା ପୃଥିବୀ ତତ୍ତ୍ୱ, କନିଷ୍ଠା ଜଳତତ୍ତ୍ୱ। ଯୋଗ ଦ୍ୱାରା ଆମେ ଏହି ପାଞ୍ଚ ତତ୍ତ୍ୱକୁ ମଧ୍ୟ ସନ୍ତୁଳିତ କରିପାରିବା ବିଭିନ୍ନ ମୁଦ୍ରା ପ୍ରାଣାୟାମ ଦ୍ୱାରା। ନିଦ୍ରାହୀନତା ଲାଗି ମଧ୍ୟ ଆମେ ଭ୍ରାମରୀ ପ୍ରାଣାୟାମ କରିପାରିବା। ଏହି ଭ୍ରାମରୀ ପ୍ରାଣାୟାମ ଦ୍ୱାରା ଚାପରୁ ମୁକ୍ତ, କ୍ରୋଧ ନିୟନ୍ତ୍ରଣ, ନିଦ୍ରାହୀନତା ଆଦି ଦୂର ହୋଇଥାଏ। ଅନୁଲୋମ ବିଲୋମ ପ୍ରାଣାୟାମ ମଧ୍ୟ ମନ ଶାନ୍ତି ଆସିଥାଏ, ଆଉ ନିଦ୍ରାହୀନତାର ଦୂରୀକରଣ ଲାଗି ଆମେ ଯୋଗ ନିଦ୍ରା, ଯାହାକି ଶବାସନରେ କରିପାରିବା। ଏହି ଯୋଗ ନିଦ୍ରା ଆମ ଶରୀରକୁ ଚାପ ଅବସାଦ ଦୂର କରିଥାଏ, ମସ୍ତିଷ୍କକୁ ଓ ଶରୀରକୁ ମନକୁ ସମ୍ପୂର୍ଣ୍ଣ ବିଶ୍ରାମ ପ୍ରଦାନ କରିଥାଏ। ମନ ସବୁବେଳେ ବାହାର ଦୁନିଆ ପ୍ରତି ଆକର୍ଷିତ ହେବା ସ୍ୱାଭାବିକ, ମନ ଭିତରେ ଭିତର ଆଡ଼କୁ ନିୟନ୍ତ୍ରଣ ହୋଇଥାଏ, ଧୀରେ ଧୀରେ ମନ ଶାନ୍ତ ହୁଏ, ବିଚାର ଶୂନ୍ୟ ହୁଏ, ଫଳରେ ଶରୀର ମସ୍ତିଷ୍କ ହାଲକା ଅନୁଭବ ହୁଏ, ଯାହାଫଳରେ 2 ଘଣ୍ଟାର ନିଦ୍ରାକୁ ପ୍ରାୟ 10 ମିନିଟର ଯୋଗ ନିଦ୍ରା ପୁରା କରିଥାଏ, ଫଳରେ ମନ ଓ ଶରୀର ପ୍ରଫୁଲ୍ଲିତ ହୋଇ।
1: ମ୍ୟାଡ଼ାମ, ଏଠାରେ ଆଉ ଗୋଟେ ପ୍ରଶ୍ନ, ଗର୍ଭବତୀ ମହିଳାମାନଙ୍କ ପାଇଁ ଯୋଗ କେତେ ଉପଯୋଗୀ ଓ କ'ଣ ଆସନ ସେମାନେ କରିପାରିବେ?
0: ଗର୍ଭବତୀ ମହିଳାମାନେ ମଧ୍ୟ ଯୋଗ ପ୍ରାଣାୟାମ, ଧ୍ୟାନ ଆଦି କରିବା ଆବଶ୍ୟକ ରହିଛି। ଶାରୀରିକ ସ୍ତର, ମାନସିକ ସ୍ତରରେ ଶକ୍ତି ବା ଉର୍ଜା ବଢ଼ିଥାଏ, ଚିନ୍ତାର ପରିମାଣ କମ୍ ହେବା, ଶାରୀରିକ ଥକାପଣ ଦୂର ହେବା, ରକ୍ତ ସଞ୍ଚାଳନ ସହିତ ଗର୍ଭରେ ଥିବା ଶିଶୁକୁ ମଧ୍ୟ ଭରପୁର ଉର୍ଜାର ପ୍ରବାହ ହୋଇପାରିବ। ଗର୍ଭବତୀ ମହିଳାମାନେ ତାଡ଼ାସନ, ମାର୍ଜାରୀ ଆସନ, ବଦ୍ଧ କୋଣାସନ, ଭଦ୍ରାସନ ଆଦି ଆସନ କରିପାରିବେ।

0: ଅନୁଲୋମ ବିଲୋମ ପ୍ରାଣାୟାମ, ଭ୍ରାମରୀ ପ୍ରାଣାୟାମ, ବିଭିନ୍ନ ପ୍ରକାର ମୁଦ୍ରା ପ୍ରାଣାୟାମ ମଧ୍ୟ କରିପାରିବେ। ଧ୍ୟାନ ମଧ୍ୟ କରିପାରିବେ ନିଜ ମନ ଶାନ୍ତି ଓ ସକାରାତ୍ମକ ଭାବନାର ଅନୁଭୂତି ପାଇଁ।
1: ଏଇଠି ଆମ ଶ୍ରୋତାମାନେ ଜାଣିବାକୁ ଚାହିଁବେ, ଯୋଗ କରିବା ସମୟରେ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ?
0: ଯୋଗ କରିବା ସମୟରେ ଆମେ କିଛି ମହତ୍ତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ। ଯୋଗ ସବୁବେଳେ ଖାଲି ପେଟ କିମ୍ବା ଖାଦ୍ୟ ଖାଇବା 3-4 ଘଣ୍ଟା ପରେ କରିବା। ଅଧା ଘଣ୍ଟା ଆଗରୁ ପାଣି ପିଇବା, ତାପରେ ଯୋଗ କରିବା। ଆରାମଦାୟକ ଢିଲା କଟନ୍ ପୋଷାକ ପିନ୍ଧିବା। ଅତ୍ୟଧିକ ଥକା, ଅସୁସ୍ଥତା, ଋତୁସ୍ରାବ ସମୟରେ ଯୋଗ ଅଭ୍ୟାସ ନ କରିବା ଭଲ। ନିଜ ଶରୀରର କ୍ଷମତା ଅନୁସାରେ ଆସନ କିମ୍ବା ଷ୍ଟ୍ରେଚିଂ ଆଦି କରିବା। ଶରୀରରେ ଜୋର ଦେବା ନାହିଁ। ଯୋଗ ସମୟରେ ଶରୀର ଓ ଶ୍ୱାସକୁ ମଧ୍ୟ ମହତ୍ତ୍ୱ ଦେବା ଉଚିତ ଅଟେ। ଶ୍ୱାସର ଲୟରେ ଶରୀରର ବିଭିନ୍ନ ଆସନଗୁଡ଼ିକ କରିବା। ଶରୀର ସହିତ ଝଟକା ଦେବାନି କିମ୍ବା ଜଲ୍ଦି ତରତରିଆ ହୋଇ କୌଣସି ଆସନ କରିବା ନାହିଁ। ଯୋଗ ଅଭ୍ୟାସ ସମୟରେ ଶରୀରକୁ ଶିଥିଳ ରଖିବା ଉଚିତ। ଯଦି କିଛି ଶାରୀରିକ ସମସ୍ୟା ରହିଛି ତେବେ ଯୋଗ ପ୍ରଶିକ୍ଷକଙ୍କର ପରାମର୍ଶ ନେବା ଉଚିତ। କୌଣସି ଅପରେସନ୍ କିମ୍ବା ଶରୀରରେ କ୍ଷତ ଆଦି ସମୟରେ ଯୋଗ ଅଭ୍ୟାସ କରିବା ଉଚିତ ନୁହେଁ। ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ପାଇଁ କିଛି ଆସନ କରିବା ଲାଭପ୍ରଦ ନୁହେଁ, ତାହା ଦକ୍ଷ ଯୋଗ ପ୍ରଶିକ୍ଷକଙ୍କ ବା ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରିପାରିବା।
1: ଏଠାରେ ଆମେ ଜାଣିବାକୁ ଚାହିଁବୁ, ଯୋଗ ଓ ବ୍ୟାୟାମ ଏହା ମଧ୍ୟରେ ପାର୍ଥକ୍ୟ କ'ଣ?
0: ଯୋଗ ଏବଂ ବ୍ୟାୟାମ ମଧ୍ୟରେ ଅନ୍ତର ଅଛି। ମନର ଶାନ୍ତି, ମାନସିକ ସ୍ପଷ୍ଟତା, ଅବସାଦଗ୍ରସ୍ତ ଆତ୍ମାର ଜାଗରୁକତା ବଢ଼ିଥାଏ। କିନ୍ତୁ ବ୍ୟାୟାମ କଲେ କ୍ୟାଲୋରିର ବୃଦ୍ଧିର ଆବଶ୍ୟକତା ହୋଇଥାଏ। ଶରୀରରେ ମାଂସପେଶୀ ସହିତ ଓଜନ ହ୍ରାସ, ଶାରୀରିକ କ୍ଷମତାର ବୃଦ୍ଧି। ଯଥା ବ୍ୟାୟାମରେ ଶ୍ୱାସ ପ୍ରତି ଧ୍ୟାନ ଦିଆଯାଇନଥାଏ, ଶାରୀରିକ ଶକ୍ତି ଅନୁସାରେ ଶ୍ୱାସର ଗତି ତୀବ୍ର ହୋଇଥାଏ। ବ୍ୟାୟାମ ଦ୍ୱାରା ଉର୍ଜାର ସ୍ତର ହ୍ରାସ ହୋଇଥାଏ, ଯାହା ଥକା ଅନୁଭବ ହୋଇଥାଏ। ବ୍ୟାୟାମ ଦ୍ୱାରା ଶରୀରରେ ମାଂସପେଶୀ ଓ ତନ୍ତୁ ମଜବୁତ ହୁଏ, ଯାହା ଶରୀରର ସୁନ୍ଦର ଦେଖାଯାଏ। କିନ୍ତୁ ଅଧିକ ମାଂସପେଶୀରେ ଶରୀରର ବିଭିନ୍ନ ଇଣ୍ଟର୍ନାଲ ଅର୍ଗାନ୍ସ ଉପରେ ତା'ର ପ୍ରଭାବ ପଡ଼ିଥାଏ, ଯାହାଦ୍ୱାରା ବେଳେବେଳେ କିଛି ସମସ୍ୟା ମଧ୍ୟ ସୃଷ୍ଟି କରେ।
1: ଏଠାରେ ଆମ ଶ୍ରୋତାମାନେ ଜାଣିବାକୁ ଚାହିଁବେ, ସୁସ୍ଥ ଜୀବନଶୈଳୀ ପାଇଁ ଯୋଗର ଭୂମିକା କ'ଣ?
0: ସୁସ୍ଥ ଜୀବନଶୈଳୀ ପାଇଁ ଯୋଗର ଭୂମିକା ଯଥେଷ୍ଟ ରହିଛି। ଯୋଗ କେବଳ ଶରୀର, ମନ ଓ ଆତ୍ମାର ମିଳନ ନୁହେଁ। ଯୋଗ ଆମ ଶାରୀରିକ ଦକ୍ଷତା, ସ୍ୱାସ୍ଥ୍ୟ, ସ୍ନାୟୁତନ୍ତ୍ର, ମାଂସପେଶୀ ଓ ଅସ୍ଥିତ୍ୱର ଯୋଗ କାର୍ଯ୍ୟ କରିବା ସହିତ ମାନସିକ ଭାବନାତ୍ମକ ଆବେଗକୁ ସନ୍ତୁଳିତ ରଖିଥାଏ। ସଂକ୍ଷେପରେ କହିବାକୁ ଗଲେ ଯୋଗ ଶରୀର ଏବଂ ମନ ନିର୍ମାଣର ଏପରିକି ଏକ ପ୍ରକ୍ରିୟା ଯାହା ସମୃଦ୍ଧ ଓ ପରିପୂର୍ଣ୍ଣ ଜୀବନର ଉନ୍ନତିର ମାର୍ଗ, ଜୀବନର ଅବରୋଧ ନୁହେଁ।
1: ଆମେ ଅନେକ ସମୟରେ ଶୁଣିବାକୁ ପାଇଥାଉ ଯୋଗ ଆଉ ଧ୍ୟାନ, ଯୋଗ ଆଉ ଧ୍ୟାନ ମଧ୍ୟରେ ସମ୍ପର୍କଟା କ'ଣ?
0: ଯୋଗ ଧ୍ୟାନ ମଧ୍ୟରେ ସମ୍ପର୍କ ତ ଅଛି। ଯୋଗ ଓ ଧ୍ୟାନ ଏକ ଅନ୍ୟର ପୂରକ ଅଟେ। ଉଭୟ ଅଭ୍ୟାସ ଓ ଉଦ୍ଦେଶ୍ୟ ଉପରେ ସାମାନ୍ୟ ଅନ୍ତର ଅଛି। ଯୋଗର ଆମେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଗତିରେ ଶ୍ୱାସର ସହିତ ଯୋଗାସନ ଗୁଡ଼ିକ କରିଥାଉ। ଯୋଗ ଦ୍ୱାରା ଶରୀର ନମନୀୟ ମଜବୁତ ହୋଇଥାଏ। କିନ୍ତୁ ଧ୍ୟାନ ଏକାଗ୍ରତା ନୁହେଁ, କିଛି ନ କରିବା କଳା ହେଉଛି ଧ୍ୟାନ। ଧ୍ୟାନର ଫଳାଫଳ ହେଉଛି ଏକାଗ୍ରତା। ଶରୀର ତୁଳନାରେ ମନ ସମ୍ପୂର୍ଣ୍ଣ ଅଲଗା ନିୟମରେ କାମ କରିଥାଏ। ଚେଷ୍ଟା ବା ଉଦ୍ୟମ ହେଉଛି ଶରୀରର ଭାଷା। କିଛି ନ କରିବା ଅର୍ଥାତ୍ ନିଷ୍କ୍ରିୟ ହେଉଛି ମନର ଚାବିକାଠି, ଯୋଉଟାକି ନିଷ୍କ୍ରିୟତା। ଧ୍ୟାନ ଛଡ଼ା ଅନ୍ୟ ସବୁ କାର୍ଯ୍ୟରେ ଉଦ୍ୟମ ଦରକାର। ଅନୁଧ୍ୟାନ କରିବା କିମ୍ବା ମନକୁ କେନ୍ଦ୍ରସ୍ଥ କରିବା ଧ୍ୟାନ ନୁହେଁ। ଅକିଞ୍ଚନ, ଅପ୍ରୟତ୍ନ, ଅଚାହ। ଅକିଞ୍ଚନ ଅର୍ଥ ବର୍ତ୍ତମାନ ମୁଁ କିଛି ନୁହେଁ, ଅପ୍ରୟତ୍ନ ଅର୍ଥ ବର୍ତ୍ତମାନ ମୁଁ କିଛି କରୁନାହିଁ, ଅଚାହ ଅର୍ଥ ବର୍ତ୍ତମାନ ମୁଁ କିଛି ବି ଜାଣିବାକୁ ଚାହୁଁନାହିଁ। ଧ୍ୟାନରେ ଗଭୀର ବିଶ୍ରାମ କରିଥାଉ, ଗଭୀରରୁ ଗଭୀର ପ୍ରଦେଶକୁ ଯାଇପାରୁ ଏବଂ ତାହା ସହିତ ସଜାଗ ମଧ୍ୟ ରହିଥାଉ। ଏହି ବିଶ୍ରାମରେ ପୂର୍ଣ୍ଣ ସଜାଗତାର ସ୍ଥିତି ହେଉଛି ଧ୍ୟାନ। ଧ୍ୟାନ ଜୀବନର ସମସ୍ତ ଦୃଷ୍ଟିକୋଣକୁ ବିପୁଳ ଉନ୍ନତି କରିଥାଏ। ଏହା ସହଜରେ ଶିଖି ହେବ, ଏଥିପାଇଁ ଆମେ ଧ୍ୟାନ ଦ୍ୱାରା ମନକୁ ଅନ୍ତର୍ମୁଖୀ କରିପାରିବା। December 21 ବିଶ୍ୱ ଧ୍ୟାନ ଦିବସ ରୂପେ ମଧ୍ୟ ଆମେ ପାଳନ କରୁଛୁ। ଯେମିତିକି ବିଶ୍ୱ ଯୋଗ ଦିବସ June 21 ଆମେ ପାଳନ କରୁଛେ, ସେମିତି ୱାର୍ଲଡ ମେଡିଟେସନ ଡେ ଯୋଉଟାକି ଆମେ December 21 କରୁଛୁ।
1: ଆଜ୍ଞା, ତ ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି କିପରି ବଢୁଛି?
0: ଯୋଗ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି

0: ମଧ୍ୟ ବୃଦ୍ଧି ପାଇଥାଏ। ଯୋଗର ଅଭ୍ୟାସ ଆମେ ଯଦି ନିୟମିତ କରିବା ତେବେ ଆମ ଶରୀରର ମୁଖ୍ୟ ତନ୍ତ୍ରିକା ଗୁଡ଼ିକର କାର୍ଯ୍ୟରେ ସୁଧାର ଆସିଥାଏ। ରକ୍ତ ସଞ୍ଚାଳନ, ଶରୀରରେ ଲଚିଲା ବା ନମନୀୟତା ସହିତ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ମନ ମଧ୍ୟ ଶାନ୍ତ ଅନୁଭବ ହୁଏ।
1: ମୋର ଏଠି ଶେଷ ପ୍ରଶ୍ନ ରହିବ ମ୍ୟାଡମ୍, ମହିଳାଙ୍କର ସ୍ୱାସ୍ଥ୍ୟ ସୁରକ୍ଷାରେ ଯୋଗର ଅବଦାନ ସମ୍ବନ୍ଧରେ ଆପଣଙ୍କର ମତାମତ କ'ଣ ରହିଛି?
0: ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ଯୋଗର ଅବଦାନ ଅତୁଳନୀୟ ଅଟେ। ଜଣେ ମହିଳା ନିଜର ଶାରୀରିକ ସ୍ତରରେ ସୁସ୍ଥ ରହିବ, ମାନସିକ, ବିଚାରଗତ, ଭାବନାତ୍ମକ ଆଦି ସମସ୍ତ ସ୍ତରରେ ନିଶ୍ଚୟ ସୁସ୍ଥ ରହିବ। ଜଣେ ମହିଳା ଯଦି ମାନସିକ ସ୍ତରରେ ସୁସ୍ଥ ଅଛି, ସେ ଯେତେବେଳେ ଯେତେ ଦୁର୍ବଳ ହେଲେ ମଧ୍ୟ ସେ ସଶକ୍ତ ଅଟେ। କିନ୍ତୁ ଜଣେ ମହିଳା ଯେତେ ଶକ୍ତି ହେଲେ ମଧ୍ୟ, ଯେତେ ଭଲ ସ୍ୱାସ୍ଥ୍ୟ ଥିଲେ ମଧ୍ୟ, ଯଦି ମାନସିକ ସ୍ତରରେ ସେ ଦୁର୍ବଳ ଅଟେ, ସେ ସଶକ୍ତ ହୋଇପାରିବ ନାହିଁ। ତେଣୁ ଯୋଗ ଦ୍ୱାରା ଏହି ସଶକ୍ତିକରଣ ସମ୍ଭବ ଅଟେ। ମହିଳାମାନେ ଯୋଗ, ପ୍ରାଣାୟାମ, ଧ୍ୟାନ କରିବା ସହିତ ଆହାର ପାନୀୟ ଜଳ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ, ତେବେ ଯାଇକି ଯୋଗର ସୁଫଳ ଅନୁଭବ କରିପାରିବେ।
1: ଆଜ୍ଞା, ଧନ୍ୟବାଦ ମ୍ୟାଡ଼ାମ୍, ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଆମକୁ ଦେଲେ, ସେଥିପାଇଁ ଆମେ ଆମ ଆକାଶବାଣୀ ଭବାନୀପାଟଣା ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।

ଶୁଣିଲେ ତ ଶ୍ରୋତା ଭଉଣୀ, ମମତା ମ୍ୟାଡମ୍ କିପରି ପ୍ରତ୍ୟେକ ସମସ୍ୟାର ସମାଧାନ ବହୁତ ସୁନ୍ଦର ଭାବରେ ଦେଲେ। ଯୋଗ ଆମ ପ୍ରାଚୀନତମ ଚିକିତ୍ସା ପଦ୍ଧତି ମଧ୍ୟରୁ ଗୋଟେ। ଆମେ ଆଶା କରୁଛୁ ଆପଣମାନେ ଏହାର ଅଭ୍ୟାସ କରିବେ ଓ ସୁସ୍ଥ ରହିବେ। ଶ୍ରୋତା ଭଉଣୀ, ସୁସ୍ଥ ମହିଳା ହେଉଛନ୍ତି ସୁସ୍ଥ ପରିବାରର ମୂଳ। ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ସୁସ୍ଥ ଜୀବନର ଏକ କଳା। ମହିଳାଙ୍କ ଶକ୍ତି ତାଙ୍କ ସ୍ୱାସ୍ଥ୍ୟରେ, ଆଉ ସ୍ୱାସ୍ଥ୍ୟର ଚାବି ହେଉଛି ଯୋଗ। ସୁସ୍ଥ ଶରୀର ଓ ଶାନ୍ତି ମନ ପାଇଁ ଯୋଗ ହେଉଛି ସର୍ବୋତ୍ତମ ଔଷଧ। ଯୋଗ ଶରୀରକୁ ସୁଦୃଢ କରେ ଏବଂ ମନକୁ ଶାନ୍ତି ଦିଏ। ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆମ ମହିଳାମାନଙ୍କର ପ୍ରଥମ କର୍ତ୍ତବ୍ୟ। ତେଣୁ ଯୋଗ ଅଭ୍ୟାସ ମହିଳାଙ୍କୁ ଶାରୀରିକ ଓ ମାନସିକ ଭାବେ ସଶକ୍ତି କରିବ। ଭଉଣୀମାନେ, ସ୍ୱାସ୍ଥ୍ୟ ହେଉଛି ସମ୍ପଦ, ଯୋଗ ହେଉଛି ତାହାର ସୁରକ୍ଷା କବଚ। ଚାପମୁକ୍ତ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଅଭ୍ୟାସ କରନ୍ତୁ। ମହିଳା ସୁସ୍ଥ ହେଲେ ସିନା ପରିବାରଟିଏ ସୁଖୀ ହେବ।

ଶ୍ରୋତା ଭଉଣୀ, ସମୟ ତ ଇସାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଜଲ୍ଦି ଜଲ୍ଦି ଆମ ଠିକଣାଟି ଲେଖି ନିଅନ୍ତୁ। ଆମ ଠିକଣାଟା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895994143।

ବର୍ତ୍ତମାନ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଏହି ଶୁଭକାମନାର ସହ ବିଦାୟ ନେଉଛୁ। ଉପସ୍ଥାପନାରେ ମୁଁ ଥିଲି ଅନୁରାଧା। ନମସ୍କାର।

0: ଆକାଶବାଣୀ ଭବାନୀପାଟଣା, ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି, କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜୀ ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ T20 କ୍ରିକେଟ୍ ସିରିଜ୍ ଆଜିଠୁ ଆରମ୍ଭ। ୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବା ସହ ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଯୁବବର୍ଗଙ୍କ ଶକ୍ତି, ଦକ୍ଷତା ଏବଂ ପ୍ରତିବଦ୍ଧତା ଏକ ସମାବେଶୀ ତଥା ସମୃଦ୍ଧ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି, ଛାତ୍ରୀମାନେ ପଦକ ହାସଲରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ମହିଳାଙ୍କର ବୃଦ୍ଧି ପାଉଥିବା ଆକାଂକ୍ଷା ଏବଂ ଦୃଢ଼ ନିଷ୍ଠାକୁ ଏହା ପ୍ରତିଫଳନ କରୁଛି। ଜ୍ଞାନ ଆହରଣର ମାର୍ଗକୁ ଜୀବନରେ ସବୁବେଳେ ଉନ୍ମୁକ୍ତ ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ଲବ୍ଧ ଜ୍ଞାନକୁ ବ୍ୟବହାର କରିବାକୁ ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 1268 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ 56 ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ନାଗରିକଙ୍କୁ ସଶକ୍ତ ଏବଂ ସର୍ବାଙ୍ଗୀନ ବିକାଶକୁ ଅଧିକ ତ୍ୱରାନ୍ୱିତ କରିପାରିଛି। ଡିଜିଟାଲ ଇଣ୍ଡିଆ ଏବେ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଡିଜିଟାଲ ଆର୍ଥିକ କାରବାର ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ସିଧାସଳଖ ସୁଫଳ ପହଞ୍ଚିପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମ ମଧ୍ୟରେ ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ବେଶ୍ ସଫଳତା ହାସଲ ହୋଇପାରିଛି। ଭାରତ ଷ୍ଟାଗ୍ ଏବଂ ଡିପିଆଇ ବ୍ୟବସ୍ଥାରେ

ସହଯୋଗ ଲକ୍ଷ୍ୟ ନେଇ ଭାରତ 24 ରାଷ୍ଟ୍ର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଡିଜିଟାଲ ପରିଚୟ ପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ଏହିସବୁ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବିଶ୍ୱ ଫିନ୍ଟେକ୍ କ୍ଷେତ୍ରରେ ଭାରତର ଉପସ୍ଥିତିକୁ ଏହା ଅଧିକ ସୁଦୃଢ଼ କରୁଛି। 2023 ମସିହାରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ବୈଠକ ଅବସରରେ ଇଣ୍ଡିଆ ଫାଷ୍ଟ ଗ୍ଲୋବାଲ୍ ଏବଂ ଗ୍ଲୋବାଲ୍ ଡିପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ଏଥିସହ ବିଶ୍ୱ ଡିଜିଟାଲ୍ କ୍ଷେତ୍ରରେ ଭାରତ ପ୍ରବେଶ କରିବାର ମାର୍ଗ ଉନ୍ମୁକ୍ତ ହୋଇଥିଲା। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ VBG ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଏ କ୍ଷେତ୍ରରେ ଡାକ୍ତରଙ୍କର ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀକୁ ସ୍ମରଣ କରି ପ୍ରତିବର୍ଷ July 1 ଦେଶରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ମାସ୍କ ଅନ୍ତରାଳରେ ଥାଇ ସେବା କରୁଥିବା ଡାକ୍ତରଙ୍କୁ କିଏ ସୁସ୍ଥ କରୁଛି ପ୍ରସଙ୍ଗ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଅନ୍ୟର ଯତ୍ନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଡାକ୍ତରଙ୍କ ମାନସିକ ଭାବପ୍ରବଣ ଏବଂ ଶାରୀରିକ ସୁସ୍ଥତାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା, ଦକ୍ଷତା ଏବଂ ମାନବ ସମାଜ ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ସର୍ବବୃହତ୍ COVID-19 ଟିକାକରଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ପଦକ୍ଷେପ ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାର ବ୍ୟାପକତା ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଡାକ୍ତରଙ୍କ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଡାକ୍ତର ହେଉଛନ୍ତି ମୂଳଦୁଆ। ଜୀବନ ରକ୍ଷା ଏବଂ ରୋଗୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଉପରେ ମନ୍ତ୍ରୀ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 July 1 ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଜଳ ସଞ୍ଚୟ ଏବଂ ଜଳସିଞ୍ଚନ ଅଧୀନରେ ବର୍ଷା ଜଳ ଅମଳ ଓ ଜଳ ବଣ୍ଟନ ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିପାରିଛି।

0: ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍ମରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧା ମୃତ୍ୟୁଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦୈତାପତି ସେବକ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ଅଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ସୂଚନା ଅନୁସାରେ 4,90,00,000 ପରିବାର 2025-26

0: ସଂସ୍କର୍ଶରେ ଉପକୃତ ହୋଇଛନ୍ତି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ଉଲ୍ଲେଖ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ SCERT ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି।
1: ଖୁବ୍ ଶୀଘ୍ର ସଂଶୋଧିତ ବହି ବିଭାଗର ଏବଂ ଓସେପା ୱେବସାଇଟ୍ରେ ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ। ସମସ୍ତଙ୍କର ମତାମତକୁ ବିଚାର କରି ସଂଶୋଧିତ ବହି ପ୍ରଦାନ କରାଯିବ। ରାଜ୍ୟ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ।
0: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମର ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ସଫଳତା ହାସଲ କରିପାରିଛି। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ଡିଜିଟାଲ ପରିଚୟପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ସୁବିଧା ମିଳୁଛି। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8ଟିରୁ ଅଧିକ ଦେଶରେ ଏବେ UPI ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର GST ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ଜୁଲାଇ 1ରେ ଦେଶବ୍ୟାପୀ GST ଲାଗୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷରୁ ଅଧିକ ସମୟ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ 2016-17 ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ଲାଗି ଆଜି ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା, ପରିଶ୍ରମ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1କୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। 1991 ପ୍ରଥମଥର ପାଇଁ ଦେଶରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତୀୟ ଡାକ୍ତର ଦିବସର ବାର୍ତ୍ତା ହେଉଛି ମୁଖା ପଛରେ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଯତ୍ନ। ଏହି ବିଷୟବସ୍ତୁ ଡାକ୍ତରମାନଙ୍କର ଭାବପ୍ରବଣ, ମାନସିକ ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ କଟକ SCB ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମାସ୍କର ପଛପଟେ ଡାକ୍ତରଙ୍କ ଦୁଃଖ କିଏ ବୁଝୁଛି? ଆପଣ ଡାକ୍ତରଖାନା କୁହନ୍ତୁ କି ସମାଜ କୁହନ୍ତୁ କି ପରିବାର କୁହନ୍ତୁ କି ଦେଶ କୁହନ୍ତୁ, ଏଇ ପରିବେଶରେ ଡାକ୍ତରଙ୍କର ସମର୍ଥକ କିଏ ନାହିଁ। ଯଦିଓ ଡାକ୍ତର ସମସ୍ତଙ୍କ ପାଇଁ ନିଜ ସମୟ, ନିଜ ଜ୍ଞାନ, ନିଜ ଜୀବନ ଦେଇ ଦେଉଛନ୍ତି, କିନ୍ତୁ ଲୋକ ଦରକାର ପଡ଼ିଲେ ଡାକ୍ତରଙ୍କୁ ବାଡ଼େଇବା ପାଇଁ ମଧ୍ୟ ପଛଉ ନାହାନ୍ତି। ସେ ପ୍ରକାର ପରିସ୍ଥିତିରେ ଡକ୍ଟର୍ସ ଡେରେ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରିବି ଯେ ଡାକ୍ତରଙ୍କୁ ସମ୍ମାନ ଦିଅନ୍ତୁ, ଡାକ୍ତରଙ୍କର ଦୁଃଖ ବୁଝନ୍ତୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କେନ୍ଦ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ମୋହି ଚୌହାନ। ଗୀତ ରଚନା କରିଛନ୍ତି ରକ୍ଵିକ ଆଲମ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ। କଥାଚିତ୍ର ପେଡ଼ି।

0: 1.5 लाख करोड़ के 5 नए एयरपोर्ट्स और मॉडिफाइड उड़ान स्कीम 37,000 करोड़, फिर वाडवन पोर्ट और शिप रिपेयर फैसिलिटी शिपिंग के रिफॉर्म्स मिला के 1.5 लाख करोड़ करीब, रोपवेज, उसके बाद में हाइड्रो पावर, फिर इंडस्ट्रियल सिटीज, पीएम आवास योजना, जल जीवन मिशन का मॉडिफिकेशन और कोल गैसिफिकेशन, सब मिला के करीब करीब 26 लाख करोड़ के, और ये सारी की सारी नींव बन रही है हमारे मध्यम वर्ग के लिए जिनको इन इंफ्रास्ट्रक्चर प्रोजेक्ट.
1: And that is the end of this news bulletin.
2: आकाशवाणी भवानीपाटना समय अपराह्न 3:10 चलित अधिवेशनको शेष गरिबा पूर्वरु आसन्तु जणिनबा आजि तृतीय अधिवेशनले आम केन्द्ररु प्रचार हेबाकु थिबा कार्यक्रम सम्पर्कले सूचना. ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ ଯୁବବାଣୀ 5:30. ଆଜି ଏଥିରେ ଶୁଣିବେ ଖେଳ ଓ ଖେଳାଳି. ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ. ଏହି କାର୍ଯ୍ୟକ୍ରମ ରିଲିକରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ. ଚାଷବାସ 17:30 ଗୀତ ଗଜଲ ରାତି 8:00 ଶିଳ୍ପୀମାନେ ହେଲେ ଅନୁରାଧା ଫୁଡୱାଲ, ଶ୍ରୀନିବାସ, ଶଙ୍କର ମହାଦେବନ. 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ. ପରିବେଷଣ କରିବେ ଶିଳ୍ପୀ ସନ୍ତୋଷ କୁମାର ବେହେରା ଏବଂ ସାଥୀ. ସ୍ପୋର୍ଟସ୍ ସ୍କିନ୍ 8:30, ସ୍ପଟଲାଇଟ୍ 9:16 ଓ ରାତି 9:30 ଚର୍ଚ୍ଚା କା ବିଷୟ. ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ. ରାତି 10:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ. 10:30 ଶୁଣିବେ ଶାସ୍ତ୍ରୀୟ ଗାୟନ. ଶ୍ରୋତାବନ୍ଧୁ, ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା. ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ. ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, FM ମାଧ୍ୟମରେ 107.3 ମେଗାହର୍ଟ୍ଜ୍ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ବନ୍ଧୁଗଣ, ଖେଳ କେବଳ ଗୋଟିଏ ବ୍ୟାଟ୍ ବଲ୍ ବା ଗୋଟିଏ ମଇଦାନର କଥା ନୁହେଁ। ଖେଳ ହେଉଛି ଜୀବନର ସେହି ଆଇନା ଯାହା ଆମକୁ ଶିଖାଏ କି ପଡ଼ିଯିବା ପରେ ପୁଣି ଥରେ କେମିତି ଠିଆ ହେବାକୁ ପଡ଼େ। ଆଜି ଯେତେବେଳେ ଆମେ ଓଡ଼ିଶାର ହକି ଷ୍ଟାଡିୟମରୁ ନେଇ ଅଲମ୍ପିକ୍ସର ଟ୍ରାକ୍ ପର୍ଯ୍ୟନ୍ତ ଦେଖୁ, ସେଠି କେବଳ ଝାଲ ବହିନି, ସେଠି ବହିଥାଏ ସ୍ୱପ୍ନ ଆଉ ସଂଘର୍ଷର କାହାଣୀ। ଆପଣ ଜାଣନ୍ତି, ଜଣେ ଖେଳାଳି ଯେତେବେଳେ ପଡ଼ିଆକୁ ଓହ୍ଲାଏ ସେ କେବେ ନିଜ ପାଇଁ ନୁହେଁ, ବରଂ କୋଟି କୋଟି ଲୋକଙ୍କ ଆଶା ଆଉ ଭରସାକୁ ନିଜ କାନ୍ଧରେ ନେଇ ଦୌଡ଼ିଥାଏ। ସେହି 90 ମିନିଟର ଫୁଟବଲ ହେଉ କିମ୍ବା ଶେଷ ଓଭରର ସେହି 6ଟି ବଲ୍, ପ୍ରତିଟି ମୁହୂର୍ତ୍ତ କହେ ଅପେକ୍ଷା କର, ଏବେ ବି ଖେଳ ବାକି ଅଛି। ଅନେକ ପ୍ରେରଣା ଦେଇଥାଏ ଏହି ବିଷୟ ସମସ୍ତଙ୍କୁ। ତେବେ ଆଉ ଡେରି ନ କରି ଖେଳର ଏହି ସନ୍ଦର୍ଭକୁ ଆସନ୍ତୁ ନା ଆରମ୍ଭ କରିବା। ପ୍ରିୟ ବନ୍ଧୁଗଣ, ଆଜି ଆମ ସହିତ ଅଛନ୍ତି ଏକ ଯୁବ ଉତ୍ସାହ, ଏକ ସ୍ୱପ୍ନ ଦେଖୁଥିବା ଖେଳାଳି, ଯିଏ ପଢ଼ାଶୁଣା ସହିତ କ୍ରିକେଟରେ ମଧ୍ୟ ନିଜର ପରିଚୟ ଗଢ଼ିବାକୁ ଆଗେଇ ଆସିଛନ୍ତି। ଦ୍ୱାଦଶ ଶ୍ରେଣୀର ଛାତ୍ର ହୋଇ ମଧ୍ୟ ବ୍ୟାଟ୍ ବଲ୍ ସହିତ ଯିଏ ଆଉ ଗୋଟିଏ ସ୍ୱପ୍ନକୁ ଗଢ଼ିବା ପାଇଁ ପରିଶ୍ରମ କରୁଛନ୍ତି, ଆସନ୍ତୁ ସ୍ୱାଗତ କରିବା ଆଜି ଆମର ଏହି ବିଶେଷ ଅତିଥି, ଯୁବ କ୍ରିକେଟ ଖେଳାଳି, ଭବିଷ୍ୟତର ଏକ ଉଜ୍ଜ୍ୱଳ ତାରାକୁ।
1: ନମସ୍କାର ଭାଇ, ଆପଣଙ୍କୁ ସ୍ୱାଗତ କରୁଛି ଆମ କାର୍ଯ୍ୟକ୍ରମ ଜୀବବାଣୀରେ।
2: ଧନ୍ୟବାଦ ଭଉଣୀ, ମୋ ପାଇଁ ଏହା ଏକ ସୁଯୋଗ ଓ ଗର୍ବର ବିଷୟ। ମୁଁ ଖୁସି ଅଛି ଯେ ଗ୍ରାମ ଅଞ୍ଚଳରେ ଗୋଟିଏ ଛୁଆ ଭିତରୁ ଆପଣମାନେ ମୋତେ ଚୟନ କରିଛନ୍ତି।
1: ତେବେ ଭାଇ, ପ୍ରଥମେ ନିଜର ପରିଚୟଟି ଆମ ପ୍ରିୟ ଶ୍ରୋତା ମାନଙ୍କୁ ଦେଇ ଦିଅନ୍ତୁ।
2: ମୋ ନାଁ ସୋମନାଥ ମାଝି, ମୁଁ ଉତ୍କେଲା କଲେଜର +2 ସେକେଣ୍ଡ ଇୟର ଷ୍ଟୁଡେଣ୍ଟ। ମୁଁ ଆମ ଗାଁ କ୍ରିକେଟ ଟିମରେ ଖେଳେ ଓ ଆମ କଲେଜ ଟିମରେ ବି ଖେଳେ।
1: ତେବେ ଆପଣ କ୍ରିକେଟ ପ୍ରତି ଏତେ ପ୍ରଭାବିତ କେମିତି ହେଲେ?
2: ମୁଁ ଧୋନି ଓ କୋହଲିଙ୍କ ବିଷୟରେ ପ୍ରଥମେ ଏକ ଘୋଷଣା ଶୁଣିଥିଲି। ତାଙ୍କ ବ୍ୟାଟିଂ ଦେଖି ମୁଁ ଭାବିଲି ମୋ ଜୀବନ ମଧ୍ୟ ଏମିତି ହେଉ।
1: ବହୁତ ବଢିଆ, ତେବେ ଆପଣ ନିଜ ଭବିଷ୍ୟତ ପାଇଁ କଣ ଚାହାନ୍ତି?
2: ମୁଁ ଚାହୁଁଛି କୋହଲିଙ୍କ ସହ ଆଉ ଏକ ବଡ଼ ମ୍ୟାଚରେ ଫିଲ୍ଡରେ ରହି ସେଠାରେ ତାଙ୍କ ମୁହଁରୁ ଗୁଡ୍ ଜବ୍ ସୋମନାଥ ଶୁଣିବା, ସେ ଶବ୍ଦ ମୋ ସାରା ଜୀବନର ସର୍ବଶ୍ରେଷ୍ଠ ଅଭିମାନ ହେବ।
1: ଠିକ କଥା କହିଲି, ତେବେ ଆପଣଙ୍କ ଜୀବନରେ କେତେ ସବୁ ଚ୍ୟାଲେଞ୍ଜ ରହିଛି?
2: ବହୁତ ଚ୍ୟାଲେଞ୍ଜ ଥାଏ, ନଥାଏ ଭଲ ପିଚ୍, ନଥାଏ ଉପଯୁକ୍ତ ବ୍ୟାଟ୍ ବଲ୍ ଓ ଅନେକ ସମୟ ବୁଢା ଲାଠି ଓ ପ୍ଲାଷ୍ଟିକ ବଲ୍ ଦ୍ୱାରା ଅଭ୍ୟାସ କରୁଥିଲୁ, ତଥାପି ମନୋବଳ ତଳେ ଯାଇ ନାହିଁ।
1: ଠିକ କଥା କହିଲେ, ତେବେ ଏହା ପ୍ରତି ଆପଣଙ୍କ ପରିବାରରେ ଆପଣଙ୍କ ବାପା ମା କଣ କହନ୍ତି?
2: ମୋ ମା ଓ ବାପା ଭରସା, ସେମାନେ କହିଥିଲେ ସ୍ୱପ୍ନ ଦେଖ ଏବଂ ତାହା ପାଇଁ ଲଢ, ମୁଁ ଗୋଟିଏ ଦିନ ଇଣ୍ଡିଆନ ଟିମରେ ଖେଳିବି ଏହି ବିଶ୍ୱାସ ରଖିଛି।
1: ତେବେ ଆପଣଙ୍କ ଏହା ପ୍ରତି ଉପଦେଶ କି କଣ ରହିବ?
2: ମୁଁ କହିବି ସ୍ୱପ୍ନ ଦେଖନ୍ତୁ, ଜନ୍ମ ଗ୍ରାମରେ ହେଉ, ଦୃଢ଼ ଇଚ୍ଛା ଶକ୍ତି ଥିଲେ କେହି ବି ଆପଣଙ୍କୁ ରୋକିପାରିବେ ନାହିଁ।
1: ଠିକ କହିଲେ, ଦୃଢ଼ ଇଚ୍ଛା ଶକ୍ତି ଥିଲେ କେହି ବି ଆପଣଙ୍କୁ ରୋକିପାରିବେ ନାହିଁ। ତେବେ ଆପଣ ଏତେ ସବୁ ଚ୍ୟାଲେଞ୍ଜ ଥାଇ ମଧ୍ୟ କିପରି ଭାବରେ ଆଗକୁ ବଢ଼ିଥାନ୍ତି?
2: ମୋ ମା ହେଉଛନ୍ତି ମୋର ଶକ୍ତି, ଘରେ ଧାନ ଚଲାଇ ବା ପଖାଳ ଖାଇ ଅଭ୍ୟାସ କରିଥିଲି, ତେବେ ସେମାନେ କହିଥିଲେ ନିଜ ଭବିଷ୍ୟତ ନିଜେ ଗଢ଼, ଗାଁ ଦେଖନ୍ତୁ କିପରି ଗର୍ବ କରେ, ଏହି ଶବ୍ଦ ମୋ ପାଖରେ ଜନ୍ମବାଣୀ ଭଳି ଥିଲା।
1: ଠିକ, ନିଜ ମା ହିଁ ନିଜର ବଡ଼ ପ୍ରେରଣା। ତେବେ ଆପଣ ଦୈନନ୍ଦିନ କିପରି ଭାବରେ ଅଭ୍ୟାସ କରନ୍ତି?
2: ମୁଁ ପ୍ରତିଦିନ ଭୋର 5ଟାରେ ଉଠି 2 ଘଣ୍ଟା ଯାଏ ଅଭ୍ୟାସ କରେ, ତାପରେ ସ୍କୁଲ ବେଳେ ଟ୍ୟୁସନ, ସନ୍ଧ୍ୟାରେ ଥରେ ଅଭ୍ୟାସ, ରାତିରେ ପଢିବା ସମୟ ନିଶ୍ଚିତ ରଖିଛି। ତେବେ ମୋ ଲକ୍ଷ୍ୟ ହେଉଛି ଭୁବନେଶ୍ୱରର ଏକ ନାମୀ ଏକାଡେମୀରେ ଅନୁଶୀଳନ କରିବି।
1: ନିଶ୍ଚିତ ଭାବେ ଠିକ ଲକ୍ଷ୍ୟ ରଖିଛନ୍ତି, ତେବେ ଆମ ଶୁଣୁଥିବା ଶ୍ରୋତା ମାନଙ୍କ ପାଇଁ ଆପଣଙ୍କର ଉପଦେଶଟି କଣ ରହିବ?
2: ମୁଁ କହିବି ଗ୍ରାମ ହେଉ କି ସହର, ଯଦି ଆପଣ ଏକ ସ୍ୱପ୍ନ ଦେଖନ୍ତି ଓ ସେଥିରେ ବିଶ୍ୱାସ କରନ୍ତି, ତେବେ ଅବଶ୍ୟ ସେଥିକୁ ସତ୍ୟ କରିପାରିବେ। ଦୁଃଖ ଆସିବ, ହାର ହେବ, ଦେହ ଥାକିଯିବ, କିନ୍ତୁ ମନ ଜିତିଲେ ସବୁ କିଛି ସମ୍ଭବ।
1: ଠିକ ଉପଦେଶଟି ଦେଲେ, ତେବେ ଆପଣଙ୍କର ସ୍ୱପ୍ନଟି କଣ ରହିଛି ବା ଆପଣଙ୍କ ଜୀବନର ଲକ୍ଷ୍ୟ କଣ?
2: ମୋ ସ୍ୱପ୍ନ ହେଉଛି ଭାରତ ଟିମ୍ ପାଇଁ ଖେଳିବା, ଏହା ମାତ୍ର ଏକ ବ୍ୟକ୍ତିଗତ ଲକ୍ଷ୍ୟ ନୁହେଁ, ଏହି ମଧ୍ୟରେ ମୁଁ ଓଡ଼ିଶା

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଶା କରୁଛି ସମସ୍ତେ ଭଲ ଅଛନ୍ତି। ତେବେ ବନ୍ଧୁ, କଣ ଜିତିବାର ଜିତ, ହାରିବାର ଭୟ, ଆଉ ସେଇ ଭୟକୁ ଜିତିବାର ଯେଉଁ ପାଗଳାମୀ ତାକୁ ହିଁ କୁହନ୍ତି ଖେଳ। ଏବଂ ସେହି ଖେଳର ଚର୍ଚ୍ଚା କରିବା ପାଇଁ ଆସିଯାଇଛି ଆମର ପ୍ରିୟ କାର୍ଯ୍ୟକ୍ରମ।

0: ଏବଂ ମୋ ଗ୍ରାମର ନାମ ଆଗକୁ ନେବାକୁ ଚାହୁଁଛି।
1: ଠିକ କଥା। ତେବେ ଆମ ଆଜିର ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଡ଼ି ହୋଇଥିବା ପାଇଁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆପଣମାନଙ୍କୁ ମୋ ସ୍ୱପ୍ନକୁ ଏକ ମଞ୍ଚ ଦେଇଥିବାରୁ। ମୁଁ ଆଶା କରେ ଆଗାମୀ ଦିନରୁ ମୁଁ ଏହି ଇଣ୍ଟରଭ୍ୟୁ ଆଉ ଉଚ୍ଚ ମଞ୍ଚରୁ ଦେବି।
1: ନମସ୍କାର।
0: ନମସ୍କାର।
2: ତେବେ ପ୍ରିୟ ଶ୍ରୋତା ବନ୍ଧୁ, ଛୋଟ ସାକ୍ଷାତକାରଟି ହେଲେ ମଧ୍ୟ ଆମେ ଆମ ଯୁବ ଖେଳାଳି ସୋମନାଥ ଭାଇଙ୍କ ଠାରୁ ଅନେକ କିଛି ଜାଣିବାକୁ ପାଇଲୁ। ଆଶା କରୁଛି ସାକ୍ଷାତକାରଟି ଆପଣମାନଙ୍କ ମନକୁ ଛୁଇଁଥିବ ବୋଲି। ଏତେ ଛୋଟ ବୟସରୁ ସୋମନାଥ ଭାଇ ଏତେ ବଡ଼ ପ୍ରୟାସଟି କରି ନିଜ ଭବିଷ୍ୟତକୁ ଓ ନିଜ ଦେଶକୁ ଆଗେଇ ନେବା ପାଇଁ ଚାହୁଁଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ, ଆମ ଯୁବପିଢ଼ି ପାଇଁ ସତରେ ଗୋଟିଏ ଗର୍ବର ବିଷୟ। ତେବେ ବନ୍ଧୁଗଣ, ଏତେ ସବୁ କଥାବାର୍ତ୍ତା ପରେ ବର୍ତ୍ତମାନ ସମୟ ହୋଇଯାଇଛି ଗୋଟିଏ ମଧୁମୟ ସଙ୍ଗୀତ ବିରତିର।

ପ୍ରିୟ ବନ୍ଧୁଗଣ, ଆଜି ହେଉଛି ଜୁଲାଇ ମାସର 1 ତାରିଖ। ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଆଜି ଆମେ ଜାତୀୟ ଚିକିତ୍ସକ ଦିବସ ପାଳନ କରୁଛୁ। ଏହି ଦିନଟି କେବଳ ମହାନ ଚିକିତ୍ସକ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କ ଜନ୍ମ ଜୟନ୍ତୀ ଓ ପୁଣ୍ୟତିଥି ସ୍ମୃତିରେ ପାଳନ କରାଯାଏ ନାହିଁ, ବରଂ ଏହା ସେହି ସମସ୍ତ ଧଳା କୋଟ୍ ପିନ୍ଧିଥିବା ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଦିନ, ଯେଉଁମାନେ ଦିନ ରାତି ମାନବ ସେବାରେ ନିୟୋଜିତ ରହିଥାନ୍ତି। ନିଜ ଖୁସିକୁ ବଳିଦାନ ଦେଇ ଯିଏ ଅନ୍ୟକୁ ଜୀବନ ଦିଅନ୍ତି, ସିଏ ହିଁ ଡାକ୍ତର, ଯାହାଙ୍କୁ ଆମେ ଭଗବାନଙ୍କ ଦୂତ ବୋଲି କହିଥାଉ। ରାତି ଯେତେ ଅନ୍ଧାର ହେଲେ ବି ସେ ଆଶାର ସକାଳ ଆଣିଥାନ୍ତି। ପ୍ରତ୍ୟେକ ସମସ୍ୟାକୁ ପରାସ୍ତ କରି ସେ ପୁଣି ଥରେ ଓଠରେ ହସ ଫୁଟାଇଥାନ୍ତି। ଆଜିର ଦିନଟି ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କ ସ୍ମୃତିରେ ପାଳନ କରାଯାଏ। ସେ କେବଳ ଜଣେ ଅସାଧାରଣ ଚିକିତ୍ସକ ନଥିଲେ, ବରଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ମଧ୍ୟ ଥିଲେ। ତାଙ୍କ ଜୀବନ ଆମକୁ ଶିକ୍ଷା ଦିଏ ଯେ ଚିକିତ୍ସାର ଉଦ୍ଦେଶ୍ୟ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଜନସେବା ଅଟେ। ଜାତୀୟ ଚିକିତ୍ସକ ଦିବସ ପ୍ରଥମ ଥର ପାଇଁ 1991 ପାଳନ କରାଯାଇଥିଲା। 1962 ଫେବୃଆରୀ 4 ତାରିଖ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ଯାଦବପୁର ଟିବି ହସ୍ପିଟାଲ, ଭିକ୍ଟୋରିଆ ଇନଷ୍ଟିଚ୍ୟୁସନ କଲେଜ ଏବଂ ଚିତ୍ତରଞ୍ଜନ କ୍ୟାନ୍ସର ହସ୍ପିଟାଲ ସମେତ ଅନ୍ୟାନ୍ୟ ଚିକିତ୍ସା ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ସେ ଜଣାଶୁଣା। ସେ ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କୁ ଆଧୁନିକ ପଶ୍ଚିମବଙ୍ଗର ନିର୍ମାତା କୁହାଯାଏ। ସେ ନିଜ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟର ଅନେକ ନୂତନ ସହରରେ ଚିକିତ୍ସାଳୟ ଓ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କର ଅତି ନିକଟତର ବନ୍ଧୁ ଏବଂ ବ୍ୟକ୍ତିଗତ ଚିକିତ୍ସକ ଥିଲେ। ସେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଅସହଯୋଗ ଆନ୍ଦୋଳନ ସମୟରେ ଜେଲ୍ ମଧ୍ୟ ଯାଇଥିଲେ। ଡାକ୍ତର ବି.ସି. ରୟଙ୍କ ଜନ୍ମ 1882 ଜୁଲାଇ 1 ତାରିଖରେ ହୋଇଥିଲା ଏବଂ ସଂଯୋଗ ବଶତଃ ତାଙ୍କର ଦେହାନ୍ତ ମଧ୍ୟ ତାଙ୍କର 80ତମ ଜନ୍ମଦିନରେ ଅର୍ଥାତ୍ 1962 ଜୁଲାଇ 1 ତାରିଖରେ ହିଁ ହୋଇଥିଲା। ବନ୍ଧୁଗଣ, ପିତାମାତା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ଜଣେ ଡାକ୍ତର ଆମକୁ ନୂତନ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି। ତେଣୁ ଆମ ସମାଜରେ ଚିକିତ୍ସକମାନଙ୍କୁ ଭଗବାନଙ୍କ ସଦୃଶ ସ୍ଥାନ ଦିଆଯାଏ। ସେମାନେ କୌଣସି ସ୍ୱାର୍ଥ ନ ରଖି ଏବଂ ନିଜ ଜୀବନକୁ ଖାତିର ନ କରି 24 ଘଣ୍ଟା ରୋଗୀଙ୍କ ସେବାରେ ନିୟୋଜିତ ରହିଥାନ୍ତି। ଯେତେବେଳେ ଆମେ ରାତିରେ ଆରାମରେ ଶୋଇଥାଉ, ସେତେବେଳେ ମଧ୍ୟ କୌଣସି ନା କୌଣସି ଡାକ୍ତର ଡାକ୍ତରଖାନାରେ କାହାର ଜୀବନ ବଞ୍ଚାଇବା ପାଇଁ ଜାଗ୍ରତ ଥାନ୍ତି। ସମାଜରେ ଜଣେ ଡାକ୍ତରଙ୍କ ସ୍ଥାନ କୌଣସି ରକ୍ଷକ ଠାରୁ କମ୍ ନୁହେଁ। ଯେତେବେଳେ ଜଣେ ବ୍ୟକ୍ତି ଅସୁସ୍ଥ ହୁଏ, ସେତେବେଳେ ତାଙ୍କର ସମ୍ପୂର୍ଣ୍ଣ ପରିବାର ମାନସିକ ଚାପ ବା ଅବସାଦ ବା ଡିପ୍ରେସନକୁ ଚାଲିଯାଏ। ସେହି ସମୟରେ ଜଣେ ଡାକ୍ତର କେବଳ ଔଷଧ ଲେଖନ୍ତି ନାହିଁ, ବରଂ ସେହି ପରିବାର ପାଇଁ ଏକ ଆଶାର କିରଣ ନେଇ ଆସନ୍ତି। ଚିକିତ୍ସା କାର୍ଯ୍ୟ କେବଳ ମେଡିକାଲ କଲେଜର ଡିଗ୍ରୀ ମଧ୍ୟରେ ସୀମିତ ନୁହେଁ, ଏହା ତ ରାତି ରାତି ଉଜାଗର ରହି କାହାର ହୃତ୍ସ୍ପନ୍ଦନକୁ ନିରୀକ୍ଷଣ କରିବାର ନାମ ଅଟେ। ଡାକ୍ତରଙ୍କ ଜୀବନ ତ୍ୟାଗ ଏବଂ ସମର୍ପଣର ଏକ ଅନନ୍ୟ ଉଦାହରଣ, ଯେଉଁଠି ଜଣେ ବ୍ୟକ୍ତି ନିଜର ସୁଖ ଦୁଃଖକୁ ଭୁଲି ଅନ୍ୟର କଷ୍ଟକୁ ନିଜର କରିନିଏ। ଯଦି ଆମେ ଡାକ୍ତରମାନଙ୍କ ଜୀବନକୁ ଦେଖିବା, ତେବେ ଜାଣିପାରିବା ଯେ

ସେମାନଙ୍କ ଜୀବନ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଅଟେ। ସେମାନେ ନିଜ ପରିବାର ଏବଂ ନିଜ ଖୁସିକୁ ପଛରେ ପକାଇ 24 ଘଣ୍ଟା ରୋଗୀମାନଙ୍କ ସେବାରେ ପ୍ରସ୍ତୁତ ରହିଥାନ୍ତି। ତାହା କୌଣସି ପର୍ବପର୍ବାଣୀ ହେଉ କିମ୍ବା ମଧ୍ୟରାତ୍ରିର ସମୟ, ସେମାନେ ସଦା ସର୍ବଦା ଆମର ସ୍ୱାସ୍ଥ୍ୟର ରକ୍ଷା କରିବା ପାଇଁ ପ୍ରସ୍ତୁତ ରୁହନ୍ତି। COVID-19 ମହାମାରୀ ସମୟରେ ମଧ୍ୟ ଆମେ ଦେଖିଛୁ ଯେ କିଭଳି ଭାବେ ଆମ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଦିନଟି ଆମକୁ ଏକ ସୁଯୋଗ ଦିଏ ଯେ ଆମେ ସେମାନଙ୍କର ଏହି ବଳିଦାନ, ସମର୍ପଣ ଏବଂ ସେବାକୁ ସମ୍ମାନ ଜଣାଇବା। ଆମକୁ ଆମ ଡାକ୍ତରମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ଉଚିତ। ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ, ଏହା କାହାର ଜୀବନ ବଞ୍ଚାଇବାର, କାହାର କଷ୍ଟକୁ ଲାଘବ କରିବାର ଏବଂ କେବେ କେବେ ଭଗବାନଙ୍କ ସ୍ଥାନରେ ଛିଡ଼ା ହୋଇ ଆଶା ସଞ୍ଚାର କରିବାର ଏକ ବଡ଼ ଦାୟିତ୍ୱ। ଯେତେବେଳେ ଘରେ କେହି ଅସୁସ୍ଥ ହୁଅନ୍ତି, ସେତେବେଳେ ସର୍ବପ୍ରଥମେ ଯେଉଁ ମଣିଷର ନାମ ଓଠକୁ ଆସେ ସେ ହେଉଛନ୍ତି ଡାକ୍ତର। ଡାକ୍ତର ହେବା ସହଜ ନୁହେଁ। ବର୍ଷ ବର୍ଷର ପାଠପଢ଼ା, ରାତିର ନିଦକୁ ବଳିଦାନ କରିବା ଏବଂ ଏହାପରି ମଧ୍ୟ ରୋଗୀ ସାମ୍ନାରେ ହସ ହସ ମୁଖରେ ଛିଡ଼ା ହେବା, ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ହଁ, ଏହା ଅକ୍ଷରେ ଅକ୍ଷରେ ସତ୍ୟ ବନ୍ଧୁଗଣ। ସମସ୍ତେ ଏଭଳି ସେବା କରିବା ପାଇଁ ପ୍ରସ୍ତୁତ ହୋଇପାରିବେ ନାହିଁ। ଆପଣ ପ୍ରାୟତଃ ଦେଖିଥିବେ ଯେ କିଭଳି ଜଣେ ଆଶା ହରାଇଥିବା ମଣିଷ ଯେତେବେଳେ ଜଣେ ଡାକ୍ତରଙ୍କ ପାଖକୁ ଯାଆନ୍ତି, ସେତେବେଳେ ସେ ନିଜର ଅଧା କଷ୍ଟ କୁ ଭୁଲି ଯାଆନ୍ତି ଏବଂ ଆଶା ଭରା ଆଖିରେ ଡାକ୍ତରଙ୍କୁ ଚାହିଁ କହନ୍ତି, ଡାକ୍ତର ବାବୁ ମୁଁ ବଞ୍ଚିବାକୁ ଚାହେଁ। ଏଭଳି ସମୟରେ କେବଳ ଜଣେ ଡାକ୍ତର ହିଁ ତାର ଜୀବନ, ତାର ବଞ୍ଚିବାର ଇଚ୍ଛା ଓ ଆଶାକୁ ବଢାଇ ପାରନ୍ତି। ପ୍ରତ୍ୟେକ ସାଧାରଣ ମଣିଷ ପାଇଁ ଏସବୁ ସମ୍ଭବ ହୋଇନଥାଏ। ଆଜିର ଏହି ଆଧୁନିକ ଯୁଗରେ ଯେଉଁଠି ବୈଷୟିକ ବିକାଶ ଚିକିତ୍ସା ଜଗତକୁ ବଦଳାଇ ଦେଇଛି, ଆମକୁ ସେହି ମାନବୀୟ ମୂଲ୍ୟବୋଧକୁ କେବେ ହେଲେ ହରାଇବା ଉଚିତ ନୁହେଁ, ଯାହା ଡାକ୍ତର ଏବଂ ରୋଗୀ ମଧ୍ୟରେ ଥିବା ଅତୁଟ ବିଶ୍ୱାସର ଆଧାର ଅଟେ। ଆଜିର ସମୟ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ। ଡାକ୍ତରମାନଙ୍କ ଉପରେ କାମର ପ୍ରବଳ ଚାପ, ଡାକ୍ତରଖାନାର ବ୍ୟବସ୍ଥା ଥାଏ ଏବଂ ଏହା ସତ୍ତ୍ୱେ ମଧ୍ୟ ମୁହଁରେ ଏକ ଶାନ୍ତ ହସ ରଖିବା ପ୍ରକୃତରେ ପ୍ରଶଂସନୀୟ। ସମାଜ ଭାବରେ ଏହା ଆମର କର୍ତ୍ତବ୍ୟ ଯେ ଆମ ଚିକିତ୍ସା ଜଗତରେ ଏହି ନାୟକମାନଙ୍କୁ ସମ୍ମାନ ଜଣାଇବା। ଯେତେବେଳେ ଆମେ ଜଣେ ଡାକ୍ତରଙ୍କୁ ସମ୍ମାନ କରୁ, ଆମେ ପ୍ରକୃତରେ ସେହି ବିଶ୍ୱାସକୁ ସମ୍ମାନ କରୁ ଯାହା ମାନବିକତାକୁ ଜୀବିତ ରଖିଥାଏ, ଯାହା ମାନବିକତାର ରକ୍ଷକ ଅଟେ। ସମସ୍ୟା ଲକ୍ଷେ ଆସିଲେ ବି ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ, ମୃତ୍ୟୁ ସହ ଲଢ଼ି ମଧ୍ୟ ସେମାନେ ହାର ମାନନ୍ତି ନାହିଁ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ନିଜ କୋଳକୁ ଫେରାଇ ଆଣନ୍ତି, ସେହି ଦେବଦୂତମାନେ ହିଁ କାହାଠାରୁ ନିଜର ସମ୍ମାନ ମାଗନ୍ତି ନାହିଁ। ମୋର ସାଥୀମାନେ ଆସନ୍ତୁ, ଆଜି ଆମେ ଏକ ସଂକଳ୍ପ ନେବା। ଆମେ ସମାଜରେ ଡାକ୍ତରମାନଙ୍କ ପ୍ରତି ସକାରାତ୍ମକ ଭାବନା ପ୍ରସାର କରିବା। ସେମାନେ ପ୍ରତିଦିନ ସାମ୍ନା କରୁଥିବା ସେହି କଠିନ ପରିସ୍ଥିତିକୁ ଆମେ ବୁଝିବା। ଚିକିତ୍ସା ସେବା ହେଉଛି ପୃଥିବୀର ସବୁଠାରୁ ମହାନ ସେବା। ଯଦି ଆମେ ଏକ ଛୋଟ ଓ ସାଧାରଣ ଉଦାହରଣ ଦେଖିବା, ଆମକୁ ଯଦି ଏକା ସଙ୍ଗେ 10ରୁ 12ଟି ଜିନିଷ ମନେ ରଖିବାକୁ କୁହାଯାଏ, ତେବେ ଆମେ ସହଜରେ ସେଗୁଡ଼ିକର କ୍ରମ ମନେ ରଖିପାରିବା ନାହିଁ। ତେବେ ଚିନ୍ତା କରନ୍ତୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ପ୍ରତିଟି ଔଷଧକୁ ସେମାନେ କିଭଳି ମନେ ରଖୁଥିବେ। ଶେଷରେ ମୁଁ ସେହି ସମସ୍ତ ଡାକ୍ତରମାନଙ୍କୁ ହୃଦୟରୁ ପ୍ରଣାମ କରୁଛି, ଯେଉଁମାନେ କୌଣସି ସ୍ୱାର୍ଥ ବିନା ଦିନ ରାତି ସେବାରେ ବ୍ରତୀ ଅଛନ୍ତି। ଆପଣଙ୍କର ଏହି ସେବା ମାନବ ଜାତିର ଇତିହାସରେ ସ୍ୱର୍ଣ୍ଣକ୍ଷରରେ ଲିଖିତ ହୋଇ ରହିବ। ଉଦ୍ୟାନ ସୁଗନ୍ଧ ଦିଏ, ସାଗର ଶ୍ରାବଣ ଦିଏ, ଜୀବନ ତାହାରି ସାର୍ଥକ ଯିଏ ଅନ୍ୟକୁ ଜୀବନ ଦିଏ। ତେବେ ବନ୍ଧୁଗଣ, ଏହା ଥିଲା ଜାତୀୟ ଚିକିତ୍ସକ ଦିବସ ବିଷୟରେ ଏକ ଛୋଟ ତଥ୍ୟାବଳୀ। ଆପଣ ସମସ୍ତଙ୍କୁ ନ୍ୟାସନାଲ୍ ଡକ୍ଟର୍ସ ଡେ ବା ଜାତୀୟ ଚିକିତ୍ସକ ଦିବସର ହାର୍ଦ୍ଦିକ ଶୁଭକାମନା।

ଦେଖୁ ଦେଖୁ ତ ସମୟ ସୁଆରି ସମୟ ଭାସି ଯାଇ ଶେଷ ହୋଇଯାଇଛି। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ମୋର ସେହି ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ ଗୁଡିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଗୁଡିକ ନିଶ୍ଚିତ ଭାବରେ ଆମ ପାଖକୁ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7661। ତେବେ ଆପଣ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁଚିନ୍ତିତ ପ୍ରେମ ଭରା ମତାମତ ଗୁଡିକ ଆମ ପାଖକୁ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ମେସେଜ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଆପଣ ସମସ୍ତଙ୍କ ଚିଠି ଅପେକ୍ଷାରେ ରହିଲି। ପୁଣି ଭେଟ ହେବା ଆଉ ଏକ ସୁନେଲି ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଏଥର ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

ଗୀତ ପରିବେଷଣ କରିବେ ଶିଳ୍ପୀ ସନ୍ତୋଷ କୁମାର ବେହେରା ଓ ସାଥୀ। ସ୍ପର୍ଶକନ୍ ରାତି 8ଟାରେ, 8:30 ରେ ସ୍ପଟଲାଇଟ୍, ରାତି 9:15 ରେ, ରାତି 9:30 ରେ ଚାରିଚକା ବିଷୟ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10ଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ। 10:30 ରେ ଶୁଣିବେ ଧନ୍ଦୁତାଇ କୁଲକର୍ଣ୍ଣୀଙ୍କ କଣ୍ଠରେ ଶାସ୍ତ୍ରୀୟ ସଙ୍ଗୀତ, ରାଗ ଦେଶ ମୀରା ଓ ମହ୍ଲାର। ଶ୍ରୋତାବନ୍ଧୁ, ଏହା ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଶ୍ରୋତା ବନ୍ଧୁ, ବର୍ଷା ଋତୁରେ ଆମେ ଅଧିକ ସାବଧାନ ହେବା ଆବଶ୍ୟକ। ଏହି ସମୟରେ ଜଳବାହିତ ରୋଗ ଯେତିକି କ୍ଷତିକାରକ, ପ୍ରଦୂଷିତ ପରିବେଶ ମଧ୍ୟ କୁପ୍ରଭାବ ପକାଇଥାଏ। ବର୍ଷା ଋତୁରେ ପରିଷ୍କାର ପରିଚ୍ଛନ୍ନତାକୁ ଅଣଦେଖା କରିବା ଅନୁଚିତ। ଯେଉଁ ଅପରିଷ୍କାର ପରିବେଶରୁ ଆମ ଦେହ ଅସୁସ୍ଥ ହୁଏ, ସେଥିପ୍ରତି ସଜାଗ ହେବା ଭଲ। ତେବେ ଋତୁକାଳୀନ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଆମର କି ଦାୟିତ୍ୱ ରହିଛି? ବର୍ଷା ଋତୁରେ ପରିବେଶକୁ ସ୍ୱଚ୍ଛ ରଖିବା କେତେ ଅପରିହାର୍ଯ୍ୟ? ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେ କିପରି ସୁସ୍ଥ ରହିପାରିବା? ସ୍ୱଚ୍ଛତା ଆମ ଜୀବନର ମୂଳମନ୍ତ୍ର ବୋଲି ଭାବିବା କେତେ ସମୀଚୀନ? ଏମିତି କିଛି ପ୍ରସଙ୍ଗ ଉପରେ ଆଧାରିତ ଆଜିର ଆଲୋଚ୍ୟ ବିଷୟ, ବର୍ଷା ଋତୁରେ ପରିବେଶର ସୁରକ୍ଷା। ଏ ସମ୍ପର୍କରେ କହୁଛନ୍ତି ଲେଖିକା ଡକ୍ଟର ଅନ୍ତର୍ଜିତା ନାୟକ।
1: ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ, ଗ୍ରୀଷ୍ମର ତାଣ୍ଡବ ପରେ ଆଶ୍ୱସ୍ତିର ବର୍ଷା ନେଇ ଆସିଛି ବର୍ଷା ଋତୁ। କହିବାକୁ ଗଲେ ବର୍ଷା କେବଳ ଯେ ଏକ ଋତୁ ତାହା ଆଦୌ ନୁହଁ। ବର୍ଷା ଋତୁ ହେଲା ପ୍ରାଣ ସଞ୍ଚାରକ। ବର୍ଷା ନ ହେଲେ ମଣିଷର ଯେତିକି ଚିନ୍ତା, ବେଶୀ ବର୍ଷା ହେଲେ ବି ସେତିକି ଚିନ୍ତା। ଅଳ୍ପ ବର୍ଷା ନିଜ ସାଙ୍ଗରେ ଯେମିତି ମରୁଡ଼ି ଖାଦ୍ୟ ଅନଟନ ଆଣିବ, ବେଶୀ ବର୍ଷା ସେମିତି ବନ୍ୟା ବିପର୍ଯ୍ୟୟ ମଧ୍ୟ ସାଙ୍ଗରେ ନେଇ ଆସିବ। ସେଥିଲାଗି ବର୍ଷା ଋତୁ ଆସିଗଲେ ଆମକୁ ଟିକିଏ ଅଧିକ ସତର୍କ ହେବାର ଅଛି। ଆଜିର ଆଲୋଚନାର ପ୍ରସଙ୍ଗ ବର୍ଷା ଋତୁରେ ପରିବେଶର ସୁରକ୍ଷା, ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ। ସାଧାରଣତଃ ଆମେ ଦେଖିଥାଉ ଯେ ବର୍ଷା ଆସିଗଲେ ଅନେକ ରୋଗ ବ୍ୟାଧି ଆସିଥାଏ। କେତେବେଳେ କାଶ, ଥଣ୍ଡା, ଜ୍ୱର, ତ କେତେବେଳେ ଝାଡ଼ା ବାନ୍ତି ଭଳି ରୋଗ ଆମକୁ ହୋଇଥାଏ, ଆଉ ପିଲାମାନେ ଏହାର ପ୍ରମୁଖ ଶିକାର ହୁଅନ୍ତି। କିନ୍ତୁ କ'ଣ ଏହା ସବୁ ବର୍ଷା ଯୋଗୁଁ ହୋଇଥାଏ? ନା, ବର୍ଷା ଦିନରେ ବା ବର୍ଷା ଋତୁରେ ଆମ ପରିବେଶର ଉପଯୁକ୍ତ ଯତ୍ନ ନ ନେବା ଫଳରେ ଏହା ସବୁ ହୋଇଥାଏ। ଏଇଠି ମୁଁ କିଛି ସାଧାରଣ ଉଦାହରଣ ଦେଇ ବୁଝେଇବି। ଏବେ ବି ବହୁତ ଆମ୍ବ ଗଛ ଅଛି ଯେଉଁଥିରେ ପାଚିଲା ଆମ୍ବ ଅଛି, ହେଲେ ବର୍ଷା ଫଳରେ ଆମ୍ବରେ ପୋକ ଲାଗିଯାଉଛି ବା ପାଚିଲା ଆମ୍ବ ତଳେ ପଡ଼ି ଫାଟିଯାଉଛି ଓ ବର୍ଷାରେ କାଦୁଅ ହୋଇଯାଉଛି। ସେଥିଲାଗି ଆମେ କ'ଣ କରୁଛନ୍ତି ନା, ସେସବୁ ପାଚିଲା ଫାଟିଲା ଆମ୍ବକୁ, ହଁ ପଣସ ମଧ୍ୟ, ପାଚିଲା ପଣସ ଯେଉଁ ପଡ଼ି ଫାଟିଯାଉଛି ତାକୁ ସାଉଁଟି ଆମେ କ'ଣ କରୁଛନ୍ତି, ରାସ୍ତା କଡ଼ରେ ଠୁଳାଇ ଦେଉଛନ୍ତି, ଯାହାଫଳରେ ସେହି ସବୁ ଜିନିଷ ମାଛିମାନଙ୍କୁ ବେଶୀ ଆକର୍ଷଣ କରୁଛି। ଯଦି ଆମେ ତାହା ଗୋରୁ ଗାଈଙ୍କୁ ଦେଇଦିଅନ୍ତେ ବା ବନ୍ଦ ଡଷ୍ଟବିନ୍ରେ ରଖି ଠିକ୍ରେ ଫୋପାଡ଼ନ୍ତେ, ତେବେ ପରିବେଶର ସୁରକ୍ଷା କରିହୁଅନ୍ତା। ରାସ୍ତା କଡ଼ରେ ଅଳିଆ କୁଢ଼ାଇବା ନୀତି ଆଜି ଯାଏଁ କିଛି ଲୋକଙ୍କର ଯାଇନାହିଁ। ବିଶେଷ କରି ବସ୍ତିରେ ରହୁଥିବା ଲୋକମାନେ ଅଳିଆ ଆଣି ରାସ୍ତା କଡ଼ରେ କୁଢ଼େଇ ଦିଅନ୍ତି, ବା କିଛିଟା କୁଡ଼ାଦାନୀ ଥାଏ ଯାହାର ଢାଙ୍କୁଣୀ ନଥାଏ, ବର୍ଷା ହେଲା ମାତ୍ରେ ଅଳିଆରେ ପାଣି ମିଶି ତାହା ପୁତି ଗନ୍ଧମୟ ହୁଏ ଓ ମଶା ମାଛିଙ୍କର ବଂଶ ବୃଦ୍ଧି କରିବା ସ୍ଥାନ ପାଲଟି ଯାଏ। ସେଥିଲାଗି ବର୍ଷା ଋତୁରେ ରାସ୍ତା କଡ଼ରେ ବା ଖୋଲା ଜାଗାରେ ଅଳିଆ ନ କୁଢ଼ାଇ କୁଡ଼ାଦାନୀରେ ପକାଇବା କଥା। କୁଡ଼ାଦାନୀର ମଧ୍ୟ ଢାଙ୍କୁଣୀ ଥିବା କଥା, ଯେମିତି ବର୍ଷା ପାଣି ତା ଭିତରେ ନ ପଶିବ। ବର୍ଷା ଋତୁରେ ଯଦିଓ ପାଗ ଥଣ୍ଡା ହୋଇଯାଏ, ହେଲେ ଗୁଳୁଗୁଳିଟା ଅଧିକ ଅନୁଭବ ହୁଏ, ସେଥିଲାଗି ଆମେ କୁଲର ମଧ୍ୟ ବ୍ୟବହାର କରିଥାଉ। ହେଲେ ବେଳେବେଳେ ଅଧିକ ଦିନ ଲାଗି ଯେତେବେଳେ ବର୍ଷା ଲାଗି ରହେ, ଆମେ ଲଗାତାର ବହୁତ ଦିନ

0: ପର୍ଯ୍ୟନ୍ତ କୁଲର ବ୍ୟବହାର କରିନଥାଉ। ତ କଣ ହୁଏ ନା, ସେଇ କୁଲର ପାଣିରେ ମଶା ଅଣ୍ଡା ଦେଇଥାଏ, ଯାହା ପରବର୍ତ୍ତୀ ସମୟରେ ଡେଙ୍ଗୁ ଭଳି ରୋଗ କରିଥାଏ। ତାହା ଛଡ଼ା ବାଡ଼ି ବଗିଚାରେ କେଉଁଠି ଖାଲି କୁଣ୍ଡ, ବାଲ୍ଟି, ମଗ ବା ପ୍ଲାଷ୍ଟିକ ଡବା ବା ଏମିତି ଅନେକ ଜାଗାରେ ପାଣି ଜମିକି ରହିଥାଏ, ଯାହା ଡେଙ୍ଗୁ ମଶାର ଅଣ୍ଡା ଦିଆ ସ୍ଥଳୀ ହୋଇଥାଏ। ସେଥିଲାଗି ଏହିଭଳି ଜାଗା ମାନଙ୍କରେ ପାଣି ଜମିବାକୁ ଦେବା ନାହିଁ, ସଫା ରଖିବା, ଅବ୍ୟବହୃତ କୁଲରରେ ଥିବା ପାଣିରେ ଡେଟଲ କିମ୍ବା କିରୋସିନ ପକାଇବା ବା ତାକୁ ସଫା କରିଦେବା, ମଝିରେ ମଝିରେ ଘର ଚାରିକଡ଼େ ବ୍ଲିଚିଂ କିମ୍ବା ଫିନାଇଲ ପକାଇ ସଫା କରିବା, ଯାହାଫଳରେ ପରିବେଶକୁ ସ୍ୱଚ୍ଛ ରଖିହେବ। ବର୍ଷା ଋତୁରେ ଘର ଆଖପାଖରେ ବା ଚାରିକଡ଼େ ଥିବା ସବୁ ଘାସ ଖୁବ୍ ଶୀଘ୍ର ଶୀଘ୍ର ବଢ଼ିଥାନ୍ତି। ଘାସ ବଣ ହୋଇଗଲେ ବି ସେଥିରେ ସାପ ବେଙ୍ଗ ରହିବାର ଭୟ ମଧ୍ୟ ଥାଏ। ସେଥିଲାଗି କିଛି ଲୋକ ଘାସ ମାରିବାକୁ କିଛି ରାସାୟନିକ ବ୍ୟବହାର କରନ୍ତି, ଯାହାଫଳରେ ଘାସ ଏତେ ଶୀଘ୍ର ଆଉ ବଢ଼ିନଥାଏ। ହେଲେ ତାହା ବ୍ୟବହାର କରିବା ଫଳରେ ମାଟି ବା ଭୂତଳ ଜଳ ଦୂଷିତ ହୋଇଥାଏ ଏବଂ ଅନ୍ୟ ଉଦ୍ଭିଦଙ୍କ ଉପରେ ମଧ୍ୟ ତାହା ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ଅନେକ ପକ୍ଷୀ ବା ଉପକାରୀ କୀଟ ଏବଂ ଅନ୍ୟ ଜୀବଙ୍କ ପାଇଁ ମଧ୍ୟ ତାହା ବିଷାକ୍ତ ହୋଇପାରେ। ତାହା ବେଳେବେଳେ ମଣିଷ ଲାଗି ମଧ୍ୟ ହାନିକାରକ। ସେଥିଲାଗି ବର୍ଷା ଋତୁରେ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଏହିସବୁ ରାସାୟନିକ ବ୍ୟବହାର ଠାରୁ ନିବୃତ ରହିଲେ ଭଲ। ତାହା ଛଡ଼ା ବର୍ଷା ଦିନରେ ଗୃହପାଳିତ ପଶୁ ଯେପରି ଗାଈ, ମଇଁଷି, କୁକୁରକୁ ରାସ୍ତାକୁ ଛାଡ଼ିବା ଅନୁଚିତ, କାରଣ ସେମାନେ କରୁଥିବା ମଳମୂତ୍ର ବର୍ଷା ପାଣି ସଂସ୍ପର୍ଶରେ ଆସି ପରିବେଶକୁ ଅପରିଷ୍କାର କରନ୍ତି। ନାଳ ନର୍ଦ୍ଦମା ବା କାଦୁଆ ଜାଗା ତାକୁ ସଫା ରଖିବା ଉଚିତ। ଆଜିକାଲି ଆମେ ସେହି ସବୁ କାଦୁଆ ବା ଓଦାଳିଆ ମାଟି ଠାରୁ ଦୂରେଇ ରହିବା ପାଇଁ କଣ କରୁଛନ୍ତି ନା, ଚାରିଆଡ଼େ ସିମେଣ୍ଟ ବା କଂକ୍ରିଟ କରିଦେଉଛନ୍ତି, ଯାହାଫଳରେ ବର୍ଷା ଋତୁରେ ହେଉଥିବା ବର୍ଷା ମାଟି ଭିତରକୁ ଆଉ ଯାଇପାରୁ ନାହିଁ ବା ମାଟି ସେଇ ବର୍ଷା ପାଣିକୁ ଆଉ ଶୋଷିପାରୁ ନାହିଁ। ମାଟି ସଂସ୍ପର୍ଶରେ ବର୍ଷା ପାଣି ନ ଆସୁଥିବାରୁ ମାଟି ତଳକୁ ପାଣି ଯାଇପାରୁ ନାହିଁ, ଯାହାଫଳରେ ଭୂତଳ ଜଳର ସ୍ତର ବର୍ଷା ଋତୁରେ ଯେତିକି ପରିମାଣରେ ବଢ଼ିବା କଥା ସେତିକି ବଢ଼ୁନାହିଁ। ଏଥିପ୍ରତି ମଧ୍ୟ ଟିକେ ଯତ୍ନବାନ ବା ଦାୟିତ୍ୱବାନ ହେଲେ ଆମେ ବର୍ଷା ଋତୁରେ ପରିବେଶର ସୁରକ୍ଷା କରିପାରିବା ଓ ନିଜେ ମଧ୍ୟ ସ୍ୱଚ୍ଛ ଓ ସୁସ୍ଥ ରହିପାରିବା।
1: ଶୁଣୁଥିଲେ ଆଲୋଚନା ବର୍ଷା ଋତୁରେ ପରିବେଶର ସୁରକ୍ଷା, ଏ ସମ୍ପର୍କରେ କହୁଥିଲେ ଲେଖିକା ଡକ୍ଟର ଅନ୍ତର୍ଜିତା ନାୟକ। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025ରେ ବର୍ଦ୍ଧିତ ମଜୁରୀ ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ଏ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି

ସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି ପାଇଛି। ଏଥିରେ ଶ୍ରମିକମାନଙ୍କୁ ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି, ଶ୍ରମିକମାନଙ୍କ ସ୍ୱାଭିମାନ ଓ ସଶକ୍ତିକରଣକୁ ଏହା ସୁଦୃଢ଼ କରିବା ସହ ସେମାନଙ୍କୁ ନ୍ୟାର୍ଯ୍ୟ ପାରିଶ୍ରମିକ ଠିକ୍ ସମୟରେ ପ୍ରଦାନ କରିବାର ଏହି ଯୋଜନାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଅଭିବୃଦ୍ଧି ଓ ସମୃଦ୍ଧିର ଏକ ନୂଆ ଯୁଗ ସୃଷ୍ଟି କରିବ। ବିକଶିତ ଗ୍ରାମରୁ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଏହା ଏକ ଦୃଢ଼ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ପରିସରରେ ଫିଜିଓଥେରାପି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଏହି କେନ୍ଦ୍ର ମାଧ୍ୟମରେ ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 2ଟି ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଥିଲେ। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା, ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି, ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ର ଆଦିର ସଫଳତା ସମ୍ପର୍କରେ ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପତ୍ତି, ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର, ବିଭାଗୀୟ ସମନ୍ୱୟ, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ ଭାବେ ଗଢ଼ି ତୋଳିବା ପାଇଁ 25ଟି ରଣନୈତିକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ନିର୍ବାଚନୀ ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:30-11:30 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ଶେଷ ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ଏବଂ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ସିଲାବସ୍ କିମ୍ବା ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ଥର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାକୁ କମିଶନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି

0: ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି। ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣା ମାମଲାରେ ଶ୍ରମ ବିଭାଗ ପକ୍ଷରୁ 6 ଥାନାରେ ଏତଲା ଦିଆଯାଇଛି। ତେଲକୋଇ, କେନ୍ଦୁଝର ଟାଉନ୍, ସଦର ଥାନା ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳା ଥାନାରେ ଏତଲା ହୋଇଛି। ନିକଟରେ ତାମିଲନାଡୁର ଏକ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 14 ଜୀବନହାନି ଘଟିଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନ ଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦଇତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳବସ୍ତ୍ର ଓ ଶୁଳ୍କ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପ୍ରାଣୀ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅଁ ରୂପେ ପୂଜା ପାଉଛନ୍ତି। ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜ ସିର୍ଖେ ଆଜି ଜିଲ୍ଲାର 2 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଜାରି ରହିଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ପୌର ପରିଷଦରେ ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଯୋଜନାର 6 ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ 68 ଜଣଙ୍କୁ ଋଣ ସହାୟତା ଓ ଉନ୍ନତମାନର ଖାଦ୍ୟ ପଦାର୍ଥ ବିକ୍ରି କରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ 2026 ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା VVG ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଗ୍ରାମାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବ VVG ରାମଜୀ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ VVG ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଏପର୍ଯ୍ୟନ୍ତ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ବଦଳରେ ଏହା କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ତଥା ଆର୍ଥିକ କ୍ଷେତ୍ରରୁ ସୁରକ୍ଷିତ କରିବା ବ୍ୟବସ୍ଥା ଏହି ନୂତନ ଆଇନରେ ରହିଛି। ନିଶ୍ଚିତ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଇନରେ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଆଇନର କାର୍ଯ୍ୟାନ୍ୱୟନ ଲାଗି 95,692 ଟଙ୍କାର ବ୍ୟୟବରାଦ କରାଯାଇଛି। ମନରେଗା ଅଧୀନରେ ତତ୍କାଳୀନ UPA ସରକାର ମାତ୍ର 2,13,000 ଟଙ୍କା ଖର୍ଚ୍ଚ କରିଥିବାବେଳେ NDA ସରକାର ଏପର୍ଯ୍ୟନ୍ତ 8,53,000 ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। 2006-07 ରୁ 2013-14

0: ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଅମଳରେ 1660 କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନର ଏନ୍ଡିଏ ସରକାର ସମୟରେ 3210 କୋଟି ଶ୍ରମ ଦିବସ ଇତିମଧ୍ୟରେ ସୃଷ୍ଟି ହୋଇସାରିଛି। ୟୁପିଏ ଶାସନ କାଳରେ ଏହି ଯୋଜନା ଅଧୀନରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର 48% ଥିବାବେଳେ ଭିଭିଜି ରାମଜୀ ଅଧୀନରେ ଏହା 56%କୁ ବୃଦ୍ଧି ପାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମାନ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଆଇନକୁ ପ୍ରସ୍ତୁତ କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଆସିଛି। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଆବାସ ବଣ୍ଟନ, ପାନୀୟ ଜଳ, ପରିମଳ ଏବଂ ବିଦ୍ୟୁତିକରଣ ଆଦି କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାରେ ସଶକ୍ତିକରଣ ନେଇ ମଧ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଶ୍ଚିତ ଶ୍ରମଶକ୍ତି ସୁବିଧା, ଆୟ ବୃଦ୍ଧି, ଉତ୍ପାଦନ ଭିତ୍ତିଭୂମି, ଜଳବାୟୁ ସ୍ଥିରତା ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇ ଆସୁଛି। ଶ୍ରମ ତଥା ନିଯୁକ୍ତି କ୍ଷେତ୍ର ସୃଷ୍ଟି ମାଧ୍ୟମରେ ଗ୍ରାମାଞ୍ଚଳ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ଏହି ଆଇନରେ ଲକ୍ଷ୍ୟ ରଖାଯାଇଛି। ପରିବର୍ତ୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରାଯାଉଛି। ବ୍ୟବସ୍ଥିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ବିକାଶ ଅଗ୍ରଗତି ସହିତ ସମୟକ୍ରମେ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଲାଗି ଏକ ରୂପାନ୍ତରଣକାରୀ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ଆଇନ ପ୍ରସ୍ତୁତ କରିଛନ୍ତି। ସରକାର ବିଭିନ୍ନ ଦିଗକୁ ସମୀକ୍ଷା କରିବା ସହ ମନରେଗା ଯୋଜନାରେ ରହିଥିବା ନିଶ୍ଚିତ ନିଯୁକ୍ତିକୁ 100 ଦିନରୁ ନୂତନ ଆଇନ ମାଧ୍ୟମରେ 125 ଦିନକୁ ବୃଦ୍ଧି କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇନ ଅଧୀନରେ ସରକାର ମଜୁରୀ ମୂଲ୍ୟକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଅଧିସୂଚନା ଇତିମଧ୍ୟରେ ଜାରି ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଜୁରୀ ହାର ବୃଦ୍ଧି ପାଇବ। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ ଶ୍ରମିକଙ୍କୁ ଅତି କମ୍ରେ 327.40 ଟଙ୍କା ମଜୁରୀ ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଏହି ମଜୁରୀର ପରିମାଣ 298.80 ଟଙ୍କାରେ ସୀମିତ ରହିଥିଲା। ଏ କ୍ଷେତ୍ରରେ ସରକାର 10%ରୁ ଅଧିକ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,
1: ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ମଜୁରୀ ହାର 15-25% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ମଜୁରୀ ହାର ସର୍ବାଧିକ 24.5% ବୃଦ୍ଧି ପାଇଛି। ବିହନ ଏବଂ ଫସଲ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଆଇନର ବ୍ୟବସ୍ଥା ରହିଛି। ଗୋଟିଏ ଆର୍ଥିକ ବର୍ଷରେ 60 ଦିନ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଦିଷ୍ଟ କରାଯାଇ କାର୍ଯ୍ୟ ବନ୍ଦ ରଖାଯାଇପାରିବ। ଏଥିପାଇଁ ଆଗୁଆ ବିଜ୍ଞପ୍ତି ଜାରି କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିଛି। ଏହି ଆଇନରେ ରହିଥିବା ବ୍ୟବସ୍ଥା ଗ୍ରାମାଞ୍ଚଳରେ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରିବା ସହ ଆୟ ବୃଦ୍ଧିରେ ସହାୟକ ହେବ। ଆଞ୍ଚଳିକ ବୈଷମ୍ୟ ହ୍ରାସ ଏବଂ ଗ୍ରାମାଞ୍ଚଳ ଜୀବନ ଜୀବିକାକୁ ଏହି ନୂତନ ଆଇନ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
2: ଆଜିର ପ୍ରସଙ୍ଗ ଶେଷ ହେଲା।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଯୁଗ ସହ ତାଳ ଦେଇ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ ଆଜିଠାରୁ ସାରା ଦେଶ ହେଲା ଲାଗୁ। ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ହେଲା ସଚିବ ସ୍ତରୀୟ ବୈଠକ। ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ତିଆରି ହେଲା ରୋଡ଼ମ୍ୟାପ୍। ମୌସୁମୀ ବର୍ଷା ଲାଗି ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକେ ସତର୍କ ରହିବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଉ ଅଣସର ପିଣ୍ଡିନେ ଜ୍ୱରରେ ପଡ଼ିଥିବାର ମହାପ୍ରଭୁମାନଙ୍କର ଚାଲିଛି ଗୁପ୍ତ ସେବା ନୀତି। ଏଥର ପୁରା ଖବର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆସ୍ଥାନୁ ସାରା ଦେଶ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିବିଜି ରାମଜୀ ଆଇନ ଅଧୀନଥି ଫି ଆର୍ଥିକ ବଜେଟ୍ରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଧାରି ସମୟ ଭିତରେ କାମ ନାହିଁ ହେଲେ ଭତ୍ତା ଦିଆଯିବା। ଚଳିତ ଆର୍ଥିକ ବଜେଟ୍ରେ ଏ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ଆଘନୁ ପ୍ରଚଳିତ ଥିବା 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବଦଲା କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବଜେଟ୍ରେ 12,17,00,000 ଲୋକ ଏ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାଥି ସାମିଲ ଅଛନ୍। ଏ ସମୟ ଭିତରେ କର୍ମନିଯୁକ୍ତି ଦେଇକରି 184,68,00,000 ଶ୍ରମ ଦିବସ ତିଆରି କରାଯାଇଛି। ସରକାରୀ ବାବଦେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ଜରିଏ 27,67,00,000 ଟଙ୍କା ଦେଇଛନ୍। ସରକାରୀ ସୂଚନା ଅନୁସାରେ 4,90,00,000 ପରିବାର 2025-26 ବଜେଟ୍ରେ ଲାଭ ପାଇଛନ୍। ଇ ନୂଆ ଆଇନଥି ଗ୍ରାମୀଣ ବିକାଶ ଆଉ ପରିବାରମାନଙ୍କୁ ସଶକ୍ତ କରବାର ଆଉ ଆର୍ଥିକ ସୁରକ୍ଷା ବାଗି ବିଷୟ ଉଲ୍ଲେଖ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକେ ନଜରଥି ରଖିକରି ନୂଆ ଆଇନ ଲାଗୁ କରାଯାଇଛି। ଓଡ଼ିଶା ବିଧାନସଭାର ଆଜି ବାଚସ୍ପତି ସୁରମା ପାଢ଼ୀଙ୍କର 2 ନେତୃତ୍ୱ ଉପରେ ଆଧାରିତ 2 କଫି ଟେବୁଲ ବୁକ୍ ଉନ୍ମୋଚନ ହେବାର ସହିତ ଗୋଟିଏ ନୂଆ ଫିଜିଓଥେରାପି ସେଣ୍ଟର ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତାର ଉନ୍ମୋଚନ କରିକରି କହିଛନ୍, ଇ ବହି ଜୁଆନ ପିଢ଼ି ଆର୍ ଗବେଷକମାନଙ୍କର ଲାଗି ଅମୂଲ୍ୟ ହେବା। ବିଧାନସଭା ଡିଜିଟାଇଜେସନ୍ ଆଉ ଐତିହାସିକ ଆଇନ ଲାଗି ସେ ବାଚସ୍ପତିଙ୍କୁ ପ୍ରଶଂସା କରିଛନ୍। ନୂଆ ଫିଜିଓଥେରାପି ସେଣ୍ଟର ଜରିଏ ବିଧାୟକ, ଆଘର ବିଧାୟକ, କର୍ମଚାରୀ ଆଉ ଖାସ୍ କରି ବୟସ୍କ ବ୍ୟକ୍ତିମାନେ ଲାଭ ପାଇବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଆଉ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାଥି ଭୁବନେଶ୍ୱର ଖାରବେଳ ଭବନଠାରେ ଆଜି ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଡାଟା ଭିତ୍ତିକ ନୀତି ନିର୍ମାଣ, କୃତ୍ରିମ ବୁଦ୍ଧିମତାର ବ୍ୟବହାର, ଆର୍ଥିକ ଅଗ୍ରଗତି ଆଉ ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ରୋଡ଼ମ୍ୟାପ୍ ବାବଦେ ସମୀକ୍ଷା କରାଯାଇଛି। ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିନୁ ପିଜି ତକ୍ ମାହାଲିଆ ପାଠପଢ଼ା, ଅନ୍ନପୂର୍ଣ୍ଣା ଯୋଜନା ବାଗି ଯୋଜନାମାନଙ୍କର ସଫଳତା ଉପରେ ଆଲୋଚନା କରିବା ସହିତ ବିଭାଗୀୟ କାର୍ଯ୍ୟଦକ୍ଷତା ଆଉ ସମୟ ଭିତରେ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଜୋର ଦେଇଥିଲେ। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଭାଗ ତରଫୁ ଓଡ଼ିଆ ଭାଷାର AI ଆଧାରିତ ଭଏସ୍ ବୋଟ୍ ଆଉ ଓଡ଼ିଆ ଓସିଆ ଟେକ୍ନୋଲୋଜି ଉପସ୍ଥାପନ କରାଯାଇଥିଲା। ଇତାର ସହିତ ଝାରସୁଗୁଡ଼ାକେ ଗୋଟିଏ ସମନ୍ୱିତ ବିକାଶ ମଡେଲ ବନାବା ଲାଗି ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ଯା ସୁବିଧା, ବିମାନ ବନ୍ଦର ସମ୍ପ୍ରସାରଣ, ଡିଜିଟାଲ ସେବା ଆଉ ସବୁଜ ଶକ୍ତି ବାଗିର 25 ରଣନୈତିକ କ୍ଷେତ୍ର ଉପରେ ଝାରସୁଗୁଡ଼ା ଜିଲ୍ଲାପାଳ ରୋଡ଼ମ୍ୟାପ୍ ଉପସ୍ଥାପନ କରିଥିଲେ। ଭୁଲ ଥିବାର ପଢ଼ା ବହିମାନଙ୍କୁ ହଟେଇକରି ସରକାର ନିର୍ଭୁଲ ବହି ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ନାୟକ କହିଛନ୍, ନୂଆ ବହି ଆସବାର ତକ୍ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT ତରଫୁ ଓସେପା ଜରିଏ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବାର ସଂଶୋଧିତ ତଥ୍ୟକେ ନେଇକରି ପାଠ ପଢ଼ାଯିବା, ଭୁଲ୍କେ ପୂରାପୂରି ସୁଧ୍ରାବାର ଉତ୍ରୁ ବହି ମିଲ୍ବା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଉ ଅଲଗା ଓଡ଼ିଆ ଅଭିଧାନକେ ନେଇକରି ବହିତି ଥିବାର ଶବ୍ଦ ଆଉ

0: ବ୍ୟାକରଣଗତ ଭୁଲ୍କେ ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍।
1: ଆମର ଆଜି ଅଲରେଡି ଏ ଯୋଉ ସଂଶୋଧିତ ବହି ୱେବସାଇଟ୍ରେ ରଖିବା ପାଇଁ ବ୍ୟବସ୍ଥା କରୁଛୁ। ସଂଶୋଧିତ ତଥ୍ୟ ବର୍ତ୍ତମାନ ଯୋଉ ନୂଆ ବହି ପହଞ୍ଚାଇବା ପର୍ଯ୍ୟନ୍ତ ଏଇଟା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାପୂର୍ବରୁ ତାଙ୍କୁ ଓରିଏଣ୍ଟେସନ ବି କରାଯିବ। ୟା ଉପରେ ତର୍ଜମା କରିକି ଯାହା ଆବଶ୍ୟକ ସ୍ଥଳେ ସଂଶୋଧିତ କରି ନୂଆ ପାଠ୍ୟ ପୁସ୍ତକ ତିଆରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଆଉ ସେ ଅନୁସାରେ ଖୁବ୍ ଶୀଘ୍ର ଆମେ ଦେବା ପାଇଁ ଲକ୍ଷ୍ୟ ରଖିଛୁ। ବିଶେଷଜ୍ଞଙ୍କର ପରାମର୍ଶ ନେବା ପାଇଁ ଆମେ ଗୋଟେ ଇମିଡିଏଟଲି ପଦକ୍ଷେପ ନେଉଛୁ। ପୋର୍ଟାଲ ୱେବସାଇଟ୍ ମାଧ୍ୟମରେ ତାକୁ ଦିଆଯିବ ଆଉ ତା ଉପରେ ଲୋକଙ୍କର ଯଦି କିଛି ଆପତ୍ତି ବା ସଜେସନ ତାକୁ ବି ଆମେ ବିଚାର କରିବୁ।
0: ନିଶା କାରବାର ବିରୋଧୀ ଓଡ଼ିଶା ପୁଲିସର ଅଭିଯାନକେ ବଡ଼ ସଫଳତା ମିଳିଛି। 1,911 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ 2,106 କୋଟି ଟଙ୍କାର ଗଞ୍ଜେଇ ଆଉ 225 କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ହୋଇଛି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍, ଖୁବ୍ ଜଲ୍ଦି 4 ସ୍ୱତନ୍ତ୍ର NDPS କୋର୍ଟ ଆଉ ANTF ଗଠନ ହେବା। ବଛରକ 100 ଡ୍ରଗ୍ସ ମାଫିଆଙ୍କ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଜୁଲାଇ 2024 ମାର୍ଚ୍ଚ 2026 ଭିତରେ 245 ମାମଲା ରୁଜୁ ହେବାର ସହିତ 3,502 ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ଖୁରାନିଆ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ରାଜ୍ୟ ହେଉଥିବା ମୌସୁମୀ ବର୍ଷା ଲାଗି ସହରାଞ୍ଚଳ ମାନଙ୍କେ ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳର ସ୍ଥାନୀୟ ସଂସ୍ଥା ୟୁଏଲ୍ବି ସତର୍କ ରହିବାରକେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଆଉ ସବୁ ୟୁଏଲ୍ବିମାନଙ୍କୁ କେନ୍ସିଭିଲ୍ ବର୍ଷା ଲାଗି ହେଉଥିବା ପରିସ୍ଥିତିର ମୁକାବିଲା କରବାରକେ ପୂରାପୂରି ପ୍ରସ୍ତୁତ ରହିବାରକେ କହିଛନ୍। ନାଗରିକମାନଙ୍କର ସୁରକ୍ଷା ଆଉ ନିରବଚ୍ଛିନ୍ନ ସେବା ସରକାରଙ୍କର ପ୍ରାଥମିକତା ଆଏ ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍। ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପ୍ତି ଅଞ୍ଚଳ ପରିଷଦକେ 24 ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ ର୍ୟାପିଡ୍ ଆକ୍ସନ ଦଲ ସକ୍ରିୟ ରଖବାର ପମ୍ପ ଆଉ ପାନ୍ କାଢ଼ବାର ଉପକରଣ ପ୍ରସ୍ତୁତ ରଖବାରକେ କୁହାଯାଇଛି। ଜଳବନ୍ଦୀ ଆଉ ଡ୍ରେନେଜ୍ ସମସ୍ୟା ଲାଗି ନାଗରିକମାନେ ସହର ସାଥୀ 1929 ହେଲ୍ପଲାଇନ୍ଥି ଅଭିଯୋଗ କରିପାରିବେ। ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ଆଉ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସାଙ୍ଗେ ତାଲମେଲ ରଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦିଆଯାଇଛି। ଦେବସ୍ନାନ ପୁନି ସର୍ବାରୁତୁରୁ ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବା ଚାଲିଛି। ଦୈତାପତି ସେବକମାନଙ୍କର ଜ୍ୱରରେ ପଡ଼ିଥିବା ମହାପୁରୁମାନଙ୍କର ଗୁପ୍ତ ସେବା ଉପଚାରଥି ଲାଗିଛନ୍। ଅଣସର ଘରେ ଥିବାନୁ ମହାପୁରୁମାନଙ୍କୁ ଧୋପ କପଡ଼ା ଆଉ ଫୁଲ ଲଗାଯାଉଛି। ଦିନକ 2 ଖାସ ପଣା ପାଚନ ପାଏନ ତିଆରି କରାଯାଇକରି ମହାପ୍ରଭୁଙ୍କୁ ଲାଗି କରାଯାଉଛି। ସେଆଡ଼େ ଜଗମହନ୍ତି ପଟିଦିଅଙ୍କର ପୂଜାପାଠ ମୂଲ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜାଗାନ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ଜାଗାଥି ମା ଭୁବନେଶ୍ୱରୀ ଆଉ ଶ୍ରୀ ବଳଭଦ୍ରଙ୍କ ଜାଗାଥି ଅନନ୍ତ ବାସୁଦେବ ପଟିଦିଅ ରୂପଥି ପୂଜା ପାଉଛନ୍। ଡାକ୍ତରମାନଙ୍କର ସମାଜର ଲୋକଙ୍କର ଲାଗି ସେବା ଆଉ ତ୍ୟାଗକେ ସମ୍ମାନ ଜନେଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। 1991 ଜୁଲାଇ 1 ପଶ୍ଚିମବଙ୍ଗର ନାକର ଡାକ୍ତର ଆଉ ଆଘର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମଦିନକେ ଜାତୀୟ ଡାକ୍ତରୀ ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଏ ବର୍ଷ ଡାକ୍ତର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ଜାତୀୟ ଡାକ୍ତର ଦିବସ ଅବସରରେ ବୁର୍ଲା ଭୀମସାର ସାମାଜିକ ପ୍ରତିଷେଧକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସ୍ମିତା କୁମାରୀ ପଣ୍ଡା ଆକାଶବାଣୀକେ କହିଛନ୍।
2: ଆଜି ଜାତୀୟ ଡାକ୍ତର ଦିବସ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଆମେ ଜାତୀୟ ଡାକ୍ତର ଦିବସ ପାଳନ କରୁଛୁ। ଏଇ ଦିନ ସମାଜର ସବୁ ବର୍ଗର ଲୋକମାନେ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଉଛନ୍, ସମ୍ମାନ ଜଣାଉ। ବର୍ତ୍ତମାନ ସମାଜରେ ଡାକ୍ତରୀ ପେଶାର ଦାୟିତ୍ୱ ଜଟିଳତା ଓ ଆହ୍ୱାନ ବହୁତ ବଢ଼ିଛି। ଅନ୍ୟମାନଙ୍କର ଦେହ ସଜମ ସଜମ ନିଜର ଦେହ ବିଗିଡ଼ି ଯାଉଛି। ସେଥିଲାଗି ଏ ବର୍ଷ ଡାକ୍ତରମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବଢ଼ାବାର ଲାଗି ଆଜିର ଦିନ ନେଇ ଆହ୍ୱାନ କରାଯାଉଛି। ଡାକ୍ତରମାନେ ଚେଷ୍ଟା କରମା ସମାଜ ଆମକୁ ସହଯୋଗ କରୁ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇବା କାଲିଠାରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେବା। ଏ ପରୀକ୍ଷା 10 ତକ ଚାଲ୍ବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ପରୀକ୍ଷା ସକାଳ 9 ମୂଲ ହୋଇକରି 11:30 ତକ ଚାଲ୍ବା। ଖାଲି ଗଣିତ ପରୀକ୍ଷା ଲାଗି ଅତକା 15 ସମୟ ଦିଆଯିବା। ପରୀକ୍ଷା କେନ୍ଦ୍ରକେ ସ୍ୱଚ୍ଛ ଆଉ ଶୃଙ୍ଖଳିତ କରବାର ଲାଗି ସବୁ ପରୀକ୍ଷା କେନ୍ଦ୍ରନ CCTV କ୍ୟାମେରା ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥା IIMC 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା 3 ସକାଳ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି
1: ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦ୍ୱାରିକା ଏକ୍ସପ୍ରେସ୍ ପଥ ସହ ନେଲସନ୍ ମାଣ୍ଡେଲା ମାର୍କ ବସନ୍ତ କୁଞ୍ଜ ସହ ସଂଯୋଗ କରୁଥିବା 148 ଏଇ ଜାତୀୟ ରାଜପଥ ନିମନ୍ତେ 6 ଲେନ୍ ବିଶିଷ୍ଟ ରୋଡ୍ ଟନେଲ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 8.1 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ନିମନ୍ତେ 6,969 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଫଳରେ ପଶ୍ଚିମ ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଚଳାଚଳ ଦ୍ରୁତ ହେବ। ଶ୍ରୀ ବୈଷ୍ଣବ

0: ସୂଚନା ଦେଇ କହିଛନ୍ତି ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବା ନିମନ୍ତେ ନେଲସନ୍ ମାଣ୍ଡେଲା ମାର୍ଗ ନିକଟରେ 1.8 କିଲୋମିଟରର ଅତିରିକ୍ତ ସଡ଼କ ବ୍ୟବସ୍ଥା କରାଯିବ। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏମ୍ସ ଏବଂ ମହିପାଳପୁର ମଧ୍ୟରେ ଅତିରିକ୍ତ କରିଡର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି ଏହି ପ୍ରକଳ୍ପ ଫଳରେ ପ୍ରତ୍ୟକ୍ଷ ଭାବେ 7,54,000 ଏବଂ ପରୋକ୍ଷ ଭାବେ 9,80,000 ଶ୍ରମ ଦିବସ ସୃଷ୍ଟି ହୋଇପାରିବ।
1: पहला प्रोजेक्ट 6 लेन द्वारका टनल दिल्ली के लिए एक बहुत बड़ा वरदान साबित होगी। 8 किलोमीटर्स की ये टनल एक तरीके से कम्प्लीट एक नया कॉरिडोर बन जाएगा। ये रिज है, इस रिज को बिना डिस्टर्ब किए सारा काम करना है। इस रिज को, रिज हमारे दिल्ली की एक तरीके से लंग्स ऑफ दिल्ली है, इसलिए उसको बिल्कुल भी डिस्टर्ब किए बिना इसके नीचे से ही टनल लेके जाने का है। ये प्रपोजल है जो आज कैबिनेट में माननीय प्रधानमंत्री श्री नरेंद्र मोदी जी ने अप्रूव किया है।
0: ଶ୍ରୀ ବୈଷ୍ଣବ କହିଛନ୍ତି ସରକାର ମଧ୍ୟ ଉତ୍ତରପ୍ରଦେଶରେ କାନପୁର କାବ୍ରାଇ ସେକ୍ସନ ଅନ୍ତର୍ଗତ 34 ନମ୍ବର ଜାତୀୟ ରାଜପଥରେ 117.7 କିଲୋମିଟର 4 ଏବଂ 6 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ 7,145 କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଆକଳନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାନପୁର ଏବଂ କାବ୍ରାଇ ମଧ୍ୟରେ ନିରନ୍ତର ଏବଂ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଦେଶବ୍ୟାପୀ ଆଜିଠାରୁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜ ରାମଜୀ ଆଇନ 2025 ଅନୁଯାୟୀ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସାଂଖ୍ୟିକ ପରିବର୍ତ୍ତନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ଜନସାଂଖ୍ୟିକ ପରିବର୍ତ୍ତନ ପ୍ରାଥମିକ ସୂଚନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଜନସାଂଖ୍ୟିକ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ମଧ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅଗଷ୍ଟ 15 ଉଚ୍ଚ କ୍ଷମତା ସମ୍ପନ୍ନ ଜନସାଂଖ୍ୟିକ ଅଭିଯାନର ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଆଜି ମଟର ଦୁର୍ଘଟଣାରେ ମୃତ କିମ୍ବା ଆହତ ଦାବିଦାରଙ୍କ ଆୟକର ରିଟର୍ଣ୍ଣ ଆଧାରରେ ବାର୍ଷିକ ଆୟ ନିର୍ଣ୍ଣୟ କରିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାରେ ସମାନତା ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି କେବଳ ପୂର୍ବବର୍ଷର ଆୟକର ରିଟର୍ଣ୍ଣ ବାର୍ଷିକ ଆୟ ପ୍ରଦର୍ଶନ ପାଇଁ ଯଥେଷ୍ଟ ହେବ। ଅନ୍ୟପକ୍ଷରେ ଯେଉଁଠାରେ ଦୁର୍ଘଟଣା ପୂର୍ବରୁ କିଛିଦିନ ମଧ୍ୟରେ ପଦୋନ୍ନତି କିମ୍ବା ଦରମା ସଂଶୋଧନ ହୋଇଥିଲେ ସର୍ବଶେଷ ରିଟର୍ଣ୍ଣରେ ତାହା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇନଥାଏ। ତେଣୁ କୋର୍ଟ ଏ ସଂକ୍ରାନ୍ତରେ ପଦୋନ୍ନତି ପତ୍ର ଏବଂ ଅନ୍ୟାନ୍ୟ ଆର୍ଥିକ ରେକର୍ଡ ମଧ୍ୟ ବିଚାର କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି ମଟରଯାନ ଆଇନ ଅନୁଯାୟୀ ବାର୍ଷିକ ଆୟ କ୍ଷତିପୂରଣ ପାଇଁ ଯଥେଷ୍ଟ ନୁହେଁ। ଦେଶର ବିଭିନ୍ନ ଅଦାଲତରେ କ୍ଷତିପୂରଣ ପ୍ରଦାନ ନେଇ ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଖଣ୍ଡପୀଠ କହିଛନ୍ତି କେତେକ ଅଦାଲତ କେବଳ ସର୍ବଶେଷ ଆୟକର ରିଟର୍ଣ୍ଣ ଉପରେ ନିର୍ଭର କରୁଥିଲେ। ଅନ୍ୟ କେତେକ ଅଦାଲତ ପୂର୍ବବର୍ଷଗୁଡ଼ିକର ରିଟର୍ଣ୍ଣରେ ହାରାହାରି ଆୟ ଦର୍ଶାଉଥିଲେ, ଫଳରେ କ୍ଷତିପୂରଣ ନେଇ ବିଭିନ୍ନ ଅଦାଲତରେ ଅସମାନତା ସୃଷ୍ଟି ହେଉଥିଲା। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭାରତ ଓ ମାଲେସିଆ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସୁରକ୍ଷା ଏବଂ ସ୍ୱାଧୀନ ଭାବେ ଜାହାଜ ଚଳାଚଳ ନେଇ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ମଧ୍ୟରେ ସାମରିକ ବିନିମୟ, ସମରାଭ୍ୟାସ, ପ୍ରଶିକ୍ଷଣ, ଦକ୍ଷତା ଗଠନ, ସାମୁଦ୍ରିକ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ମାଲେସିଆ ସେନାବାହିନୀର ସହକାରୀ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ୍ ଅମର ମହମ୍ମଦ

0: ବିନ୍ ଆବଦୁଲ ରହମାନଙ୍କ ସହ ଅଧ୍ୟକ୍ଷତାରେ ଏହି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଏବଂ ମାଲେସିଆ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କକୁ ବୃଦ୍ଧି କରାଯିବ ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂ ଆଜି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷଙ୍କ ସମନ୍ୱିତ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦଭାର ଗ୍ରହଣ କରିବା ପରେ ଶ୍ରୀ ସିଂ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କୁ ତିନି ସେନାବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାୟୁସେନା ପଦକ, ଅତିବିଶିଷ୍ଟ ସେବା ପଦକ ଏବଂ ପରମ ମିତ୍ର ସେବା ପଦକ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଆଜି ଭାରତୀୟ ବାୟୁସେନାର ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ମାର୍ଶାଲ ନାଗେଶ କାପୁର ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ଦୀକ୍ଷିତ ଏହି ଦାୟିତ୍ୱ ନେଇଛନ୍ତି। ଏୟାର ମାର୍ଶାଲ ଶ୍ରୀ ଦୀକ୍ଷିତ ତାଙ୍କ ଚାରି ଦଶନ୍ଧି ଧରି କାର୍ଯ୍ୟକାଳରେ ସଫେଦ ସାଗର, ଅପରେସନ ରକ୍ଷ, କୋପ୍ ଇଣ୍ଡିଆ ଏବଂ ଅପରେସନ ସିନ୍ଦୁର ଆଦିରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା, ଶ୍ରୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ଆସନ୍ତାକାଲି ସକାଳେ ଏହି ପ୍ରଥମ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖି ଶୁଭାରମ୍ଭ କରିବେ। ଅମରନାଥ ଯାତ୍ରା 57 ଦିନ ଧରି ନୁନୁଆ ପହେଲଗାମ ଏବଂ ବାଲତାଲ ପଥର ଦେଇ କଡ଼ା ସୁରକ୍ଷା ମଧ୍ୟରେ ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ଏଆଇଇଇଏ, ପିଜି ଏବଂ ସର୍ବଭାରତୀୟ ଜେଆର୍ଏଫ୍ ଏବଂ ଏସ୍ଆର୍ଏଫ୍ ପରୀକ୍ଷା ନିମନ୍ତେ ପ୍ରବେଶପତ୍ର ଜାରି କରାଯାଇଛି। ଏହିସବୁ ପରୀକ୍ଷା ଆସନ୍ତା 4 ତାରିଖରେ ଅନୁଷ୍ଠିତ ହେବ। ଏଆଇଇଇଏ ପିଜି ପରୀକ୍ଷା ପୂର୍ବାହ୍ନ 10-12 ମଧ୍ୟରେ ଏବଂ ଜେଆର୍ଏଫ୍ ଓ ଏସ୍ଆର୍ଏଫ୍ ପରୀକ୍ଷା ଅପରାହ୍ନ 3-5 ମଧ୍ୟରେ ହେବ। ଉଭୟ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ ମାଧ୍ୟମରେ ଡାଉନ୍ଲୋଡ୍ କରି ପ୍ରବେଶପତ୍ର ପାଇପାରିବେ। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର୍ଲି ଷ୍ଟ୍ରିଟ୍ର ରିଭର୍ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମଞ୍ଚେଷ୍ଟର୍ଠାରେ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥାମ୍ପ୍ଟନ୍ଠାରେ ଖେଳାଯିବ। ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟେଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲର ମୁକାବିଲା ହେବ। କାଲିଫର୍ଣ୍ଣିଆର ସାନ୍ତାକ୍ଲାରାଠାରେ ଆମେରିକା ସହିତ ବୋସ୍ନିଆ ଓ ହର୍ଜଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜି ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଯାଜପୁର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦୂର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଏବଂ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଯୋଗ କେବଳ ସୁସ୍ଥ ସ୍ୱାସ୍ଥ୍ୟର ମାଧ୍ୟମ ନୁହେଁ, ଏହା ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଯାଜପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉତ୍ସବରେ ଯୋଗଦେଇ ସେ କହିଥିଲେ, ନିୟମିତ ଯୋଗାଭ୍ୟାସ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ସହ ସୁସ୍ଥତା ପର୍ଯ୍ୟଟନ ଏବଂ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ। ପ୍ରାୟ 500ରୁ ଅଧିକ ଛାତ୍ରଛାତ୍ରୀ ମହିଳା ଓ ସାଧାରଣ ଲୋକ ଯୋଗାସନ

0: ପ୍ରାଣାୟାମରେ ଅଂଶଗ୍ରହଣ କରିଥିଲେ। ଏଥିସହ ରତ୍ନଗିରି ଐତିହ୍ୟସ୍ଥଳରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ମନ୍ତ୍ରୀ ପ୍ରତିଦିନ 20-30 ମିନିଟ୍ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
1: ଏହି ଯୋଗ ହେଉଛି ରୋଗର ଉପଶମ, ତେଣୁ ସମସ୍ତେ ଯୋଗ କରିବା ଦରକାର। ଯୋଗ କରିବା ଦ୍ୱାରା ଆପଣଙ୍କର ମାନସିକ ଭାରସାମ୍ୟ ରହେ, ସ୍ମରଣ ଶକ୍ତି ବଢ଼ାଏ, ସ୍ୱାସ୍ଥ୍ୟ ସୁନ୍ଦର ସ୍ୱାସ୍ଥ୍ୟ ହୁଏ। ତା ଛଡ଼ା ଆପଣଙ୍କର ସମ୍ପର୍କ ଜାତି ଜାଗା ଭିତରେ ହୁଏ, ଦେଶ ଭିତରେ ଜିଲ୍ଲା ଜିଲ୍ଲା ଭିତରେ ସମ୍ପର୍କ ବଢ଼େ, ଏବଂ ପିଲା ଛାତ୍ରମାନଙ୍କ ପାଇଁ ମଧ୍ୟ ଇଏ ଅତ୍ୟନ୍ତ ଜରୁରୀ, କାରଣ ତାଙ୍କ ସ୍ମରଣ ଶକ୍ତି ଦ୍ୱାରା ମଧ୍ୟ ବଢ଼େ ଏବଂ ମାନସିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିଲେ ତାଙ୍କର ଯାହା ପଢ଼ନ୍ତି ସବୁ ମନେ ହୁଏ। ଏବଂ ଯୁବପିଢ଼ି ପାଇଁ ମଧ୍ୟ ଏ ଦରକାର, କାରଣ ସେମାନେ ରାଷ୍ଟ୍ର ଗଠନରେ ଇଏ ମଧ୍ୟ ବହୁତ ସାହାଯ୍ୟ କରିବ। ମାନସିକ ଭାରସାମ୍ୟ ଠିକ୍ ରହିଲେ ସେମାନେ କନଷ୍ଟ୍ରକ୍ଟିଭ୍ ହେବେ, ବହୁତ ନୂଆ ନୂଆ ଜିନିଷ ସେମାନେ ଦେଶ ପାଇଁ କରିପାରିବେ। ତେଣୁ ଯୋଗର ଆବଶ୍ୟକତା ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି, ତାକୁ ସମସ୍ତେ କରିବା ଦରକାର। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
0: ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ

0: ସମ୍ପର୍କ ଜାତି ଜାଗା ଭିତରେ ହୁଏ ଦେଶ ଭିତରେ ଜିଲ୍ଲା ଜିଲ୍ଲା ଭିତରେ ସମ୍ପର୍କ ବଢ଼େ ଏବଂ ପିଲା ଛାତ୍ରମାନଙ୍କ ପାଇଁ ମଧ୍ୟ ଇଏ ଅତ୍ୟନ୍ତ ଜରୁରୀ କାରଣ ତାଙ୍କ ସ୍ମରଣ ଶକ୍ତି ଦ୍ୱାରା ମଧ୍ୟ ପଢ଼େ ଏବଂ ମାନସିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିଲେ ତାଙ୍କର ଯାହା ପଢ଼େ ସବୁ ମନେ ହୁଏ ଏବଂ ଯୁବପିଢ଼ି ପାଇଁ ମଧ୍ୟ ଏ ଦରକାର କାରଣ ସେମାନେ ରାଷ୍ଟ୍ର ଗଠନରେ ଇଏ ମଧ୍ୟ ବହୁତ ସାହାଯ୍ୟ କରିବ ମାନସିକ ଭାରସାମ୍ୟ ଠିକ୍ ରହିଲେ ସେମାନେ କନଷ୍ଟ୍ରକ୍ଟିଭ୍ ହେବେ ବହୁତ ନୂଆ ନୂଆ ଜିନିଷ ସେମାନେ ଦେଶ ପାଇଁ କରିପାରିବେ ତେଣୁ ଯୋଗର ଆବଶ୍ୟକତା ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି ଆକୁ ସମସ୍ତେ କରିବା ଦରକାର ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
1: ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ସଚେତନତା ରଥ ଓ ରାଲିର ଶୁଭାରମ୍ଭ କରିଥିଲେ। June 12-19 ପର୍ଯ୍ୟନ୍ତ ସଚେତନତା ରଥ ସମସ୍ତ ବ୍ଲକ ଓ ପୌରାଞ୍ଚଳ ପରିଦର୍ଶନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି 15 ଶିଶୁ ଓ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍, ରୁଚିକା ଓ ଆସ୍ପାୟର ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପୋଲିସ ଏଥିରେ ସହଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ 14 କମ୍ ଶିଶୁ ଏବଂ 14-18 ବୟସର କିଶୋରଙ୍କୁ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସତର୍କ କରାଯାଇଛି। ଯାଜପୁରର ବଡ଼ଚଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ବିଭାଗ ଆୟୋଜିତ ଏହି କର୍ମଶାଳାରେ ଜୈବିକ କୃଷି, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ସମନ୍ୱିତ ସାର ପରିଚାଳନା, ଜୈବିକ ଉତ୍ପାଦର ବଜାର ବ୍ୟବସ୍ଥା ଏବଂ ପାରମ୍ପରିକ କୃଷି ପଦ୍ଧତି ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା। କୃଷି ଜିଲ୍ଲା ଅଧିକାରୀ ଡକ୍ଟର ପୀୟୂଷ ପଲ୍ଲଭ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କୃଷକ ଓ କୃଷିଜୀବୀ ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରାୟୋଗିକ ଜୈବିକ କୃଷି, ବୀଜାଣୁ ସାର, ମୃତ୍ତିକା ପରୀକ୍ଷା ଏବଂ କୃଷକ ରେଜିଷ୍ଟ୍ରି ସମ୍ପର୍କିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକାଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କର ଇକୋକାର୍ଡିଓଗ୍ରାଫି, ମେମୋଗ୍ରାଫି, ଶଲ୍ୟ ଚିକିତ୍ସା ବହିର୍ବିଭାଗ, ଏଣ୍ଡୋସ୍କୋପି ଏବଂ ଅତ୍ୟାଧୁନିକ ଅର୍ଥୋପେଡିକ୍ ଅପରେସନ୍ ଥିଏଟର ଉଦ୍ଘାଟନ କରିଥିଲେ। ଏହି ସୁବିଧା ଦ୍ୱାରା ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ, ହୃଦ୍ରୋଗ ପରୀକ୍ଷା ଏବଂ ଜଟିଳ ଅସ୍ତ୍ରୋପଚାର ସ୍ଥାନୀୟ ସ୍ତରରେ ସମ୍ଭବ ହେବା ଫଳରେ ଯାଜପୁର ଓ ପଡ଼ୋଶୀ ଅଞ୍ଚଳର ରୋଗୀମାନେ ଅଧିକ ଉପକୃତ ହେବେ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା ସମ୍ମିଳନୀରେ ଲୋକସଭା ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି ଯେ ଯାଜପୁର ଧାମରା ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ସେହିପରି ବ୍ରାହ୍ମଣୀ ନଦୀରେ ଜାତୀୟ ଜଳପଥ 5 ପ୍ରକଳ୍ପ ଯାଜପୁରର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ସେ କହିଥିଲେ। ଯାଜପୁରର ବୌଦ୍ଧ ପର୍ଯ୍ୟଟନର ବିକାଶ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ଗୋପାଳପୁରରେ ହସ୍ତତନ୍ତ ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସାଂସଦ ପ୍ରକାଶ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଯାଜପୁର ଜିଲ୍ଲା ସମ୍ପର୍କରେ।
3: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣନ୍ତୁ ଏହି ବିଜ୍ଞାପନ ପରେ।
4: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ, ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ତୁ ଖୁସି ବାସିନେ ଅଛୁ, ବନେ ଅଛୁ ପରା ଲାଗୁଛି
1: ଦାଦା। ବନେ ତ ଅଛେ ବୋଲୁ ଯେ ଦେଖୁଛୁ କି ନେଇ କେନ୍ତା ବର୍ଷା ନେଇ ହେବାର ବୋଲୁଛେ।
0: କାଁ କରବୁ ରେ ବାବୁ, ପାନ୍ ପାଗର କଥା ତ କହି ନେଇ ହୁଏ,
1: କହି ନେଇ ହୁଏ।
0: ମାତର ଗୋଟେ କଥା କହିବେ ରେ ବାବୁ, ଆମର ଚାଷୀ ମନ ତ ଇନ୍ଦର ଭରସା କରିଛନ୍, ମାତର ସବୁ ଇନ୍ଦର ଇନ୍ଦର ବୋଲିକରି ଆମର ଯୁଗ ବିତି ଗଲା ହେଲା, ଆମର ବି ଭୁଲ ରହୁଛି।
1: ସତ କହିଲୁ ଦାଦା, ଇ ଯେନ୍ ପାନ୍ ପାଗ ଯେନ୍ ବଦଲୁଛି, ଆମେ ଯେନ୍ ଘାଟି ସାନି ହଉଛୁ ବୋଲୁ, ସେଥିର ଲାଗି ବୋଲ ଆମର ଯେନ୍ ପାହାଡ ପର୍ବତ ବନ ଜଙ୍ଗଲ ନେ ଅଛେ, ଗଛ ଲତା ନେ ଅଛେ କେ, ତାର ହାତ ରହୁଛେ ବୋଲଛେ।
0: ହାତ ବେଲେ ବାବୁ, ଦେଖ ରେ ବାବୁ, ଆମେ ସାନେ ସାନେ ଟା ଥିଲା ବେଲକେ, ଇ ରଥଯାତ୍ରା ବେଲକେ ରୂପା ବିଡ଼ା ସରି ଯାଉଥିଲା ହେଲା। ଏବେ ରଥଯାତ୍ରା ଆସବା ତସା ତୁସି ବି ନେଇ କରବା,
1: ନେଇ କରବା।
0: ଏସର ଦେଖ ରଥଯାତ୍ରା ଖଣ୍ଡେ ଡେରି ଅଛେ ବୋଲି ସିନା
1: ହଇ,
0: ତ ଇତାର କାରଣ ରେ ବାବୁ, ଆମେ ଯେନ୍ ସାନ ସାନଟା ଥିଲା ବେଲକେ ଯେନ୍ ଖମନ ନେ ଗଛ ପତର ଯେନ୍ ଭର୍ତ୍ତି ହେଇଥିଲା ହେଲା, ଚାରି ବେରାତି କି ଖମନ ଥିଲା, ଏବେ ତ ସେଟା ନାଇଁ ନା, ସବୁ ତ ନିମାନ କୋଟି ଦେଲୁ ହେଲା। ଇଟା ଗୋଟେ ବାବୁ ମୁଖ୍ୟ କାରଣ
1: ଦାଦା। ଦେଖନୁ ଆମେ ଯଦି ସଚେତନ ହେମା ବୋଇଲେ ଆମେ ନିଜେ ତ ବଞ୍ଚମା, ଆରୁ ଆମର ସଙ୍ଗେ ବଲୁ ଆମର ଯେନ୍ ପୂର୍ବ ପିଢ଼ି ଏବେ ସେମାନଙ୍କର ଲାଗି ବି ଆମେ ବଞ୍ଚବାର ଗୋଟେ ରାସ୍ତା ଗୋଟେ ଦେଖେଇ କରି ଯିମା। ତୁ ତ ଜାଣିଛୁ ବୃକ୍ଷ ହଉଛେ ମନୁଷ୍ୟର ଗୋଟେ ବଢ଼ିଆ ସାଥୀ ହେ, ଗଛ ପତର ନେଇଥିଲେ ଆମେ ଫୁଣି ନେଇ ବଞ୍ଚୁ। ତୁଇ ମୁଇଁ ସିନା ପାଠଶାଠ ନେଇ ପଢ଼ି, ବାକି ଲୋକ ତ ପାଠଶାଠ ପଢ଼ିଛନ୍, ସେ ପଢୁଆ ଲୋକ ମାନେ ଫୁଣି ବି ଦଦା ଗଛ ପତର କେ କାଟି କୁଟି କରି ପଦା କରି ଦଉଛନ୍।
0: କାଁ କରବେ ବାବୁ, ଯେତକି ଆମର ମନୁଷ୍ୟ ମାନେ ପାଠଶାଠ ଦୁଇ ଅକ୍ଷର ପଢୁଛନ୍, ଚାଲା ଖାଉଛନ୍, ସେତକି ଭକୁଆ କାମ କରୁଛନ୍
1: ଦଦା।
0: ଦେଖ ରେ ବାବୁ, ଆମେ ତ ପଢୁ ଚାଷ ବୋଲି କରି ଗଛ ପତର କାଟଲୁ, ଆମେ ତ ଘର ଦ୍ୱାର ବନେଇବୁ ବୋଲି ଗଛ ପତର କାଟଲୁ, କଳକାରଖାନା ଲାଗି ଗଛ ପତର କଟା ହଉଛି, ଆର୍ ଇ ଯେନ୍ ରୋଡ଼ ଘାଟ ଯେନ୍ ଉଷାର ଉଷାର ହଉଛି, ଇଟା ବି ଗଛ ପତର କାଟୁଛନ୍। ତ କାଟିଲେ ହେବା କି ବାବୁ, ଗଛ ଗୋଟେ ଗୋଟେ ବି ଲଗେଇଲେ ସୁନା ଆଗକେ ଆମର ଯେନ୍ ପୁଅ ନାତି ମାନେ ସେମାନେ ଭୋଗ କରବେ
1: ଦାଦା। ସତ କହିଲୁ, ଆମେ ଭାବୁଛୁ ଯେ ଆମେ ଉନ୍ନତି କରୁଛୁ ବୋଲି କରି, ଉନ୍ନତି ସିନା ଦାଦା କରୁଛୁ, ବାକି ଆମର ପ୍ରକୃତି ଠାନୁ ଆମେ ଦୂରକେ ଦୂରକେ ଚାଲି ଯାଉଛୁ। ଆମେ ଉନ୍ନତି କଲେ ବି କାଁଟା ହେବା, ଆମେ ତ ଆମର ମାଟିନୁ ପ୍ରକୃତିନୁ ଜଙ୍ଗଲନୁ ଦୂରକେ ପଳେଇ ଯାଉଛୁ।
0: ସତ କଥା କହିଲୁ
1: ହଏ ଯେ ଦାଦା, ଦେଖନୁ ଲୋକମାନଙ୍କେ ଚେତେଇ ଦେବାର ଲାଗି ବୋଲୁ, ସଚେତନ କରବାର ଲାଗି ସରକାର ବୋଲୁ ଜୁଲାଇ ମାସର ଏକ ତାରିଖ ନୁ ଦାଦା 7 ତାରିଖ ପତେ ବନ ମହୋତ୍ସବ ପାଳନ କରା ହେସି, ଆରୁ ବୋଲୁ ଆଜ୍ ହଉଛେ ଜୁଲାଇ ମାସର 1 ତାରିଖ
0: ହେଲା।
1: ଇ ଯେନ୍ ସରକାର ଯେନ୍ ପାଳନ କରୁଛନ୍ ବନ ମହୋତ୍ସବ ବୋଲେ ଉତ୍ସବ ଭଳିଆ ପାଳନ କରା ହଉଛେ, ହେଁ ଗଛ ଲଗେଇଲେ କେନ୍ତା ଲାଭ ମିଲ୍ବା, ଗଛ ଲଗେଇଲେ ଆମେ କେନ୍ତା କରି ବଞ୍ଚମା, କେନ୍ତା ଆମର ବନ୍ୟଜନ୍ତୁ ମାନେ ଫୁଣି ବଞ୍ଚବେ, କେନ୍ତା କରି ଆମର ପ୍ରକୃତି ଆମର ପରିବେଶ କେନ୍ତା କରି ସନ୍ତୁଳିତ ହେଇକରି ରହେବା, ସେଥିର ଲାଗି ଦାଦା ଲୋକମାନଙ୍କେ ସଚେତନ କରବା ଲାଗି ବନ ମହୋତ୍ସବ ପାଳନ କରାଯାଉଛି। ଆରୁ ସ୍କୁଲ ନେ କାଣା ଦେଖବୁ, ଗାଁତି କାଣା ଦେଖବୁ, ସବୁଆଡ଼େ ବନୁ ଲୋକମାନେ ଆଗଭରି କରି ଏ ବନ ମହୋତ୍ସବ ନେ ସାମିଲ ହଉଛନ୍, ଆରୁ ଜଙ୍ଗଲକେ କେନ୍ତା କରି ସୁରକ୍ଷା ଦି ହେବା, କେନ୍ତା କରି ଲୋକମାନେ ସଚେତନ ହେବେ, କେନ୍ତା କରି ଲୋକମାନେ ଅତକା ଅତକା ଗଛ ଲଗାବେ, ଆର୍ କେନ୍ତା କରି ସେ ଗଛର ଯତ୍ନ ପାତନ କରବେ, ଇସବୁ ବିଷୟଟି ଦାଦା ଇ ବନ ମହୋତ୍ସବ ଟି ବନୁ ଲୋକମାନଙ୍କେ ଶିକ୍ଷା ଦିଆ ହେସି, ଆର୍ ଲୋକମାନେ ବି ଶିଖିକରି ତାକେ କାମଟି ଲଗାସନ୍।
0: ମନେ କଥା ଗୋଟେ କହିଲୁ ବାବୁ, ଯେନ୍ ଜୁଲାଇ ମାସର 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଯେନ୍ ବନ ମହୋତ୍ସବ ପାଳନ କରାଯାଉଛି, ଇ ବିଷୟରେ ଯେନ୍ କହିଲୁ, ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ ଶୁଣୁଛନ୍, ସେମାନେ ଯଦି ଏଟା ଶୁଣିକରି ଯଦି ଗଛ ଗୁଟେ ଗୁଟେ ଲଗାତେ ବେଲେ ଆଗକେ କାମ ଦେତା ବୋଲୁ
1: ଦାଦା। ଇଟା ହଉଛେ ମୂଦଲ କଥା ହେଲା, ଆମେ ଯଦି ଆମର ପ୍ରକୃତିକେ ରକ୍ଷା କର୍ମା ବୋଇଲେ ଆମେ ନିଜକେ ଫୁଣି ରକ୍ଷା କରିପାର୍ମା। ତ ଆମେ ଆମର ଇ କାର୍ଯ୍ୟକ୍ରମ ନୁ ବୋଲୁ ଆମର ଯେତିକି ଚାଷୀ ଦାଦା ମା ଭଇନା ଶ୍ରୋତା ବନ୍ଧୁ ଅଛନ୍, ସବକେ ଗୁଟେ ବାର୍ତ୍ତା ଦେମା ଯେ ଏବେ ତ ବର୍ଷା ମାସ ଚାଲିଛେ ବୋଲୁ ଗଛ ଲଗାବେ, ଆର୍ ଗଛର ଯତ୍ନ ପାତନ କରବେ। ଯେ ଦୋତା ଏଇଟା ତ ହାଲ ଚାଲ ଗଲା, ମନକେ ଛନେ ଖାଲକା କରବାର ଲାଗି ବୋଲୁ
0: ଗୀତ ଶୁଣମା ବୋଲୁ
1: ଯେ ଆମର ହୃଷିକେଶ ଦୋଦା ବୋଲୁ, ଆରୁ ବିଜୟ ଲକ୍ଷ୍ମୀ ଦାସ ଭୟନ ଶିଳ୍ପୀ ଭୟନ ହେଁ ଆଇଚନ୍ ବୋଲ ହେଁ ବନେ ତାଙ୍କର ଇଚ୍ଛା ଥି ବୋଲୁ ଗୋଟେ ଗାନା ଗାଇବେ, ଆମର ମନକେ ଛନେ ଖାଲକା କରବେ।
0: ତୁଇ କହୁଛୁ ଆମେ ଶୁଣମା ବୋଲି
1: ହଇ
0: ଶୁଣୁ ହେନ୍ତା।

0: ଆଜ୍ଞା ଆଜ୍ଞା
1: କି ମିଶି ମୂଷାକରେ ମୁଶ୍ରିକି ଚଣା ଟିକେ ଯାଉଛେ
0: ଆଜ୍ଞା,
1: କିନ୍ତୁ ଆପଣ ସୋୟାବିନକୁ ଡାଲି ହିସାବରେ କହିଦେଲେ ତ ମନକେ ଗୋଟେ ଆଗ୍ରହ ଆସୁଛେ ଏଟାକେ ଯେ ମାଟ କେନ୍ତା ହେଇଥିବା ଜଳବାୟୁ କେନ୍ତା ହେଇଥିବା। ଆଜ୍ଞା
0: ଆଜ୍ଞା ଆଜ୍ଞା ଆଜ୍ଞା ଦେଖନ୍ତୁ ଆମର ସୋୟାବିନ ଚାଷ ପାଇଁ ମଧ୍ୟମ ଉର୍ବର କିମ୍ବା ଉର୍ବର
1: ଆଜ୍ଞା
0: ଜମି ଏବଂ ଦୋରସା ମାଟି ହେଇଥିବା ଆବଶ୍ୟକ।
1: ଆଜ୍ଞା ଆଜ୍ଞା
0: ଏବଂ ଜମିଟା ନିଗିଡ଼ା
1: ହଁ ହଁ
0: ଗୋଟେ ପାଣି ଜମି ରହୁନଥିବ।
1: ଆଜ୍ଞା ଆଜ୍ଞା
0: ସେଥିରେ ଖାଲୁଆ ଜମି କିମ୍ବା ଆମର ପାଣି ଜମି ରହୁଥିବା ଜମିରେ ଆମେ ସୋୟାବିନ ଚାଷ କରିପାରିବା ନାହିଁ।
1: ଆଜ୍ଞା
0: ଏବଂ ଏ ଫସଲ ଯେକୌଣସି ମାଟିରେ ବି ହେଇପାରିବ।
1: ଆଜ୍ଞା
0: କିନ୍ତୁ ଆମର ସେ ଉପଯୁକ୍ତ ମାଟି ହେଉଛି ଉର୍ବରରୁ ଉର୍ବର ଦୋରସା ମାଟି ଏବଂ ନିଗିଡ଼ା ମାଟି ହେଇଥିବା ଆବଶ୍ୟକ।
1: ଆଜ୍ଞା ଆଜ୍ଞା
0: ଆଜ୍ଞା
1: ତ ଆମର ଏଇ କଳାହାଣ୍ଡି ଯେଉଁ ଜଳବାୟୁ ଅଛି ଆଜ୍ଞା ଆମ ତଳା ଟିକେ ଗରମ ରହୁଛି ଆଜ୍ଞା, ବର୍ଷା ଟିକେ କମି ବି ଆସୁଛି, ତ ଏଇ ପ୍ରକାର ଜଳବାୟୁ କେମିତି ହେବ ଆଜ୍ଞା ସୋୟାବିନଟା?
0: ଆଜ୍ଞା ବଢ଼ିଆ କଥାଟେ ପଚାରିଲେ। ଆକ୍ଚୁଆଲି ସୋୟାବିନ ଫସଲ ପାଇଁ ଆମକୁ ଉଷ୍ମ ଆଉ ଆର୍ଦ୍ର ଜଳବାୟୁ ଆବଶ୍ୟକ, ଯେଉଁଟାକି ଆମ ଅଞ୍ଚଳ ହେଉଛି ଉପଯୁକ୍ତ। ଆପଣ ବର୍ଷା ଦିନେ ଦେଖନ୍ତୁ ଆମର ତାପମାତ୍ରା 30-35 ପର୍ଯ୍ୟନ୍ତ ବି ରହୁଛି ଜୁନ୍ ଜୁଲାଇରେ, ଏବଂ ସେତେବେଳେ ହ୍ୟୁମିଡ଼ିଟି ଆର୍ଦ୍ରତା ମଧ୍ୟ ଅଧିକା ରହୁଛି,
1: ତେଣୁ
0: ବର୍ଷା ଦିନେ ଚାଷ କରିବା ପାଇଁ ଆମ ଅଞ୍ଚଳରେ ଏଇଟା ବହୁତ ଉପଯୁକ୍ତ ଅଟେ, ମାଟି ମଧ୍ୟ ଉପଯୁକ୍ତ।
1: ଆଉ ଗୋଟେ କଥା ରହିଲା ଆଜ୍ଞା, ଆମର ଚାଷୀମାନଙ୍କୁ ଯେତେବେଳେ ଚାଷ ବିଷୟରେ କହି ଦିଆଯାଉଛି କିସମ କଥା ଗୋଟେ ସାଙ୍ଗେ ସାଙ୍ଗେ ପଚାରୁଛନ୍, କେନ୍ କିସମ ଅଛି, କେନ୍ କେନ୍ ପ୍ରକାରର ଅଛି, ତ ସୋୟାବିନ ଏମିତି କିଛି କିସମ ଅଛି? ଆଜ୍ଞା
0: ଆଜ୍ଞା ବଢ଼ିଆ କଥାଟେ ପଚାରିଲେ। ମୁଁ ଆଉ ଗୋଟିଏ କଥା ଟିକେ କହିବା ପାଇଁ ଚାହୁଁଛି, ଆମର ଯେଉଁ ଏଇ ଆଞ୍ଚଳିକ ଗବେଷଣା ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ଭବାନୀପାଟଣାରେ ଅଛି
1: ଆଜ୍ଞା,
0: ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ
1: ଆଜ୍ଞା,
0: ସେଠି ଆମର ଗୋଟେ ସର୍ବଭାରତୀୟ ସମନ୍ୱିତ ସୋୟାବିନ ପ୍ରକଳ୍ପ ଗୋଟେ ଚାଲିଛି ଆମର।
1: ଆଜ୍ଞା ଆଜ୍ଞା
0: ଅଲ୍ ଇଣ୍ଡିଆ କୋଡ଼ିନେଟର ରିସର୍ଚ୍ଚ ପ୍ରୋଜେକ୍ଟ ଅନ୍ ସୋୟାବିନ, ଯେଉଁଠିକି ଆମେ ଏଇ ଅଞ୍ଚଳ ପାଇଁ କ'ଣ କିସମ ଆମର ଭଲ ଉତ୍ପାଦନ ଦେଇପାରିବ, କ'ଣ କ'ଣ ଉନ୍ନତ ପ୍ରଣାଳୀରେ ଚାଷ ପଦ୍ଧତି ଆମର ହେଇପାରିବ, ସେଗୁଡ଼ା ସବୁ ଆମେ ସେ ଗବେଷଣା କରିକି ଆମେ ବାହାର କରିଛୁ। ତେଣୁ ଏଇ ଆମ ଅଞ୍ଚଳ ପାଇଁ MSES 1460, RSC 10-46, RSC 11-07, JS 20-116, NRC 136, NRC 128, AMS 2014-1, ଏଇସବୁ କିସମର ଉତ୍ପାଦନ ଆମ ଅଞ୍ଚଳରେ ଭଲ।
1: ଆଉ ଗୋଟେ କଥା ରହିଲା ଆଜ୍ଞା, ଯେ ଆମେ ଯେତେବେଳେ କେନ୍ସି ଚାଷବାସ କରୁଛୁ, ଆମର ଦାସିଦା ମାନେ କହୁଛନ୍ତି ଯେ ଏକରକେ ଏତିକି ପଡ଼ବା, ଏତିକି ପୁଟି ପଡ଼ୁଛେ କି ଏତିକି, ତ ଇ ଯେନ୍ ମଞ୍ଜିଟା ଆବଶ୍ୟକ କେତେ ହେବା ଆଜ୍ଞା ଏକର ପିଛା ଆମର ସୋୟାବିନ?
0: ଆଜ୍ଞା ଆମର ସୋୟାବିନ ମଞ୍ଜି ଏକରକୁ 20-24 କିଲୋ ହେଲେ ଆମେ ଗୋଟେ ଏକର ପର୍ଯ୍ୟନ୍ତ ଆମେ ଚାଷ କରିପାରିବୁ।
1: ଆଜ୍ଞା ଆଜ୍ଞା ଏବେ ବୁନବାର ସମୟ ଗୋଟେ ଆଜ୍ଞା,
0: ଆଜ୍ଞା
1: ତ କେନ୍ ସମୟରେ ବୁଣମା ଆଜ୍ଞା?
0: ଆମର ସୋୟାବିନ ଫସଲ ଆଜ୍ଞା ଖରିଫ ଋତୁ ଅର୍ଥାତ୍ ବର୍ଷା ଋତୁରେ ହେଇପାରିବ
1: ଆଜ୍ଞା,
0: ଏବଂ ରବି ଅର୍ଥାତ୍ ଶୀତ ଋତୁରେ ମଧ୍ୟ ହେଇପାରିବ।
1: ଆଜ୍ଞା
0: ଖରିଫ ଋତୁରେ ଆମେ ଜୁଲାଇ ମାସର ତୃତୀୟ ସପ୍ତାହରୁ ଆମେ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବୁଣିବା ଆବଶ୍ୟକ।
1: ଆଜ୍ଞା ଆଜ୍ଞା
0: କାହିଁକି ନା ଆମେ ଯଦି ଜୁନ୍ ମାସର ପ୍ରଥମ ସପ୍ତାହରେ ବୁଣିଲେ କ'ଣ ଅସୁବିଧା ହେଉଛି ଆଜ୍ଞା? ଏ ହେଉଛି ଗୋଟେ 100-ଦିନିଆ ଫସଲ।
1: ଆଜ୍ଞା ଆଜ୍ଞା
0: ତେଣୁ ଆମର ଜୁନ୍ ମାସର ପ୍ରଥମ ସପ୍ତାହରେ ବୁଣିଲେ
1: ଆଜ୍ଞା
0: ସେଇଟା ଅକ୍ଟୋବର ମାସ ପ୍ରଥମ ସପ୍ତାହକୁ ଆମର ଅମଳ ହେଇଯିବ, ଯେଉଁ ସମୟରେ କି ଆମର ବର୍ଷା
1: ବର୍ଷା ଥିବା।
0: ଆଉ ଯଦି ସେହି ସମୟରେ ପାକଳ ମଞ୍ଜି ବର୍ଷା ମାଡ଼ ଖାଉଛି ତ ସେଇଟା ଗଜା ହେଇଯିବାର ସମ୍ଭାବନା, ତେଣୁ ଆମେ ଜୁଲାଇ ମାସର ତୃତୀୟ ସପ୍ତାହରୁ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଯଦି ବୁଣିବା ତ ଆମର ଅମଳଟା ଅକ୍ଟୋବର ମାସର ଶେଷ ସପ୍ତାହକୁ ହେବ। ତେଣୁ ସେତେବେଳକୁ ଆମର ବର୍ଷା ଛାଡ଼ିଯାଇଥିବ ଆଉ ମଞ୍ଜି ନଷ୍ଟ ହେବାର ଭୟ ହିଁ ନାହିଁ। ଆଉ ଶୀତ ଋତୁରେ ଆମେ ଏଇଟା ନଭେମ୍ବର ମାସର ତୃତୀୟ ସପ୍ତାହରୁ ଡିସେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ବୁଣିବା ଆବଶ୍ୟକ, ଏବଂ ଶୀତ ଋତୁରେ ଯେଉଁ ଆମେ ଚାଷ କରିବା ଏଇଟା ରବି ଋତୁରେ, ସେଥିପାଇଁ ଆମକୁ ଜଳସେଚନର ସୁବିଧା ଥିବା ସ୍ଥାନରେ ଆମେ ଚାଷ କରିବା।
1: ଆଜ୍ଞା ଆଜ୍ଞା
0: ଆଜ୍ଞା
1: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା, ଆଜି ଲୋକର ପାଖେ ସମୟ ନେଇ ନାହିଁ, ଆପଣ ଯାହାକେ କହିବେ କ୍ୱିକ୍ ଆକ୍ସନ୍ ବୋଲୁଛନ୍, ସାଙ୍ଗେ ସାଙ୍ଗେ ସେମାନଙ୍କୁ ରିଜଲ୍ଟଟା ଦରକାର ହେଉଛି, ତ ବଢ଼ିଆ କଥା କହିଲେ 100 ଦିନ ଭିତରେ ଆମର ବାହାରି ଯାଉଛି, ତ ଯେହେତୁ ଇଏ ଗୋଟେ କମ୍ ଦିନିଆ ରହୁଛି ଆଜ୍ଞା, ତ ୟାର ଜମି ପ୍ରସ୍ତୁତି କେମିତି କରି କରିବାକୁ ପଡ଼ିବ ଆଜ୍ଞା?
0: ଦେଖନ୍ତୁ ଜମି ପ୍ରସ୍ତୁତି ପାଇଁ ଆମର ଏଥିରେ କିଛି ଗୁଣ୍ଡ ଚାଷ କରିବା ଆବଶ୍ୟକତା ନାହିଁ
1: ଆଜ୍ଞା,
0: କେବଳ 2 ଓଡ଼ ଚାଷ ଆମେ କରିବା
1: ଆଜ୍ଞା,
0: ଏବଂ ଥରେ ପଟା ଦେଇକି ଜମିକୁ ସମତୁଲ କରିବା, ଏତିକି ହିଁ ମାତ୍ର ଆମକୁ ଦରକାର
1: ଆଜ୍ଞା।
0: ଆଉ ଆମକୁ ମାଟି ସମ୍ପୂର୍ଣ୍ଣ ମାତ୍ରାରେ ଗୁଣ୍ଡ କରିବାର କୌଣସି ଆବଶ୍ୟକତା ନାହିଁ।
1: ତ ଆଉ ଗୋଟେ ରହିଲା ଆଜ୍ଞା, ଯେ ମଞ୍ଜି ଯେତେବେଳେ ଲଗାମା
0: ଆଜ୍ଞା,
1: ଗୋଟେ ଦୂରତା ରହିଛି, ଏତିକି ଦୂରିଆ ଲଗ, ଏତିକି ସେଣ୍ଟିମିଟର ଲଗ, ଆପଣମାନେ ଯେମିତି ବୁଝେଇଛନ୍ ଆଜ୍ଞା,
0: ଆଜ୍ଞା
1: ସୋୟାବିନ ରହନ୍ତି ଦୂରତା କାଣ ରହିବା ଗଛକେ ଗଛ?
0: ନାଇଁ ଠିକ୍ କଥା କହିଲେ, ଆମର ଅଧିକାଂଶ ଜାଗାରେ ଆମ ଚାଷୀ ଭାଇମାନେ ମୁଗ ବିରି ଏସବୁ ବହୁତ ଫସଲ ଅଛି ଯେଉଁଟାକି ବୁଣି ଦେଉଛନ୍ତି, କିନ୍ତୁ ସୋୟାବିନ ଗୋଟିଏ ଫସଲ, ତାକୁ ବୁଣିଲେ ସେ ଭଲ ଅମଳ ଦେବ ନାହିଁ, ତେଣୁ ଆକୁ ଧାଡ଼ିରେ ଲଗାଇବା ଆବଶ୍ୟକ। ସେଥିପାଇଁ ଆମକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଅର୍ଥାତ୍ 1.5 ଫୁଟ ଦୂରତା ରହିବା ଆବଶ୍ୟକ, ଏବଂ ଗୋଟିଏ ଲାଇନ୍ରେ ମଞ୍ଜିକୁ ମଞ୍ଜି ଆମେ 10 ସେଣ୍ଟିମିଟର 4 ଇଞ୍ଚ ପର୍ଯ୍ୟନ୍ତ ଆମେ ଦୂରତାରେ ମଞ୍ଜି ବୁଣିବା ଆବଶ୍ୟକ।
1: ଆଜ୍ଞା ଆଜ୍ଞା ଆଜିକାଲି ଆଜ୍ଞା ଚାଷବାସ ଧୀରେ ଧୀରେ ଆମେ ଯେତେବେଳେ କରିଚାଲୁନେ ଉନ୍ନତ କିସମ ଅଧିକ ଉତ୍ପାଦନ
0: ଆଜ୍ଞା
1: ଆମର ମୁଣ୍ଡରେ ପଶିଗଲା ନାଇଁ ଆଉ ନେଇ କଲେ ନେଇ ହୁଏ, ତ ସେଥିରେ କାଜ ବୋଲିକରି ଆମର ଯେନ୍ ଯୁବକ ଚାଷୀମାନେ ଆଜି ଆଗଭର ହେଲେନେ ଆଉ ଜ୍ଞାନକୁଶଳ ଲଗେଇକରି ଚାଷବାସ କରୁଛନ୍ ଆଜ୍ଞା,
0: ଆଜ୍ଞା
1: ଏଇ ସମୟ ଆଗେ

0: ଖସାର ଗୋଟେ ଆମକୁ ସବୁବେଳେ ଆବଶ୍ୟକ ଅଛି, ନେଇ ଦେଲେ ନେଇ ହେବାର୍।
1: ଆଜ୍ଞା,
0: ସୋୟାବିନ୍ ଚାଷ କର୍ମା ଆଜ୍ଞା, ଇନେ ଖସାର କେତେ ଆବଶ୍ୟକ ହେବା, କେନ୍ ପରିମାଣରେ ଦେବାକୁ ପଡ଼ବା? ଆଜ୍ଞା,
1: ନାଇଁ ଖତ ସାର ଆଜ୍ଞା ସୋୟାବିନ୍ ପାଇଁ ନିହାତି ଦେବା ଆବଶ୍ୟକ।
0: ଆଜ୍ଞା,
1: ସୋୟାବିନ୍ ଯଦିଓ ଗୋଟେ ଡାଲି ଜାତୀୟ ଫସଲ, ସେଥିରେ ଜୈବକ୍ଷାର ଯାନ ପ୍ରୟୋଗର ମାତ୍ରା କମ୍।
0: ଆଜ୍ଞା,
1: କିନ୍ତୁ ଆମକୁ ଫସ୍ଫରସ୍ ଏବଂ ପଟାସ୍ ଏବଂ ସଲଫର ନିହାତି ପ୍ରୟୋଗ କରିବା ଆବଶ୍ୟକ।
0: ଆଜ୍ଞା ଆଜ୍ଞା,
1: କାହିଁକି ନା ଏଇଟା ହେଉଛି ଗୋଟିଏ ଯେହେତୁ ତେଲ ଜାତୀୟ ଫସଲ, ତେଣୁ ସଲଫର ଏଥିରେ ଗୋଟିଏ ନିତ୍ୟାନ୍ତ ଆବଶ୍ୟକ ଖାଦ୍ୟ ସାର।
0: ଆଜ୍ଞା ଆଜ୍ଞା,
1: ତେଣୁ ଆମେ ଜମି ପ୍ରସ୍ତୁତି କରିବା ସମୟରେ ପ୍ରଥମ ଏକରକୁ 2 ଟନ୍ ସୋଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ। ସେ ସୋଡ଼ ଚାଷ ପୂର୍ବରୁ ଆମେ 2 ଟନ୍ ଗୋବର ଖତ ବା 2 ଗାଡ଼ି କୁହନ୍ତୁ, 2 ଟ୍ରାକ୍ଟର ଲୋଡ୍ ପ୍ରୟୋଗ କରିକି ଆମେ ମାଟିରେ ମିଶାଇ ଦେବା। ଏହା ଛଡ଼ା ଆମେ ଯେତେବେଳେ ଧାଡ଼ିରେ ଆମେ ବୁଣିବା, ପ୍ରଥମେ ଆମେ ଧାଡ଼ି ଟାଣିବା, ଲାଇନ୍ ଟାଣିବା। ଲାଇନ୍ ଟାଣି ସାରିଲା ପରେ ସେଇ ଲାଇନ୍ରେ ଏକରକୁ 10 କିଲୋ ଯବକ୍ଷାର ଯାନ, 40 କିଲୋ ଫସ୍ଫରସ୍, 20 କିଲୋ ପଟାସ୍ ଓ 20 କିଲୋ ସଲଫର ସାର ପ୍ରୟୋଗ କରିବା ଆବଶ୍ୟକ। ଏଇଟା ଆମର ବଜାରରେ ଯେଉଁ ସାର ମିଳୁଛି ସେଇ ସାରକୁ ଆମେ ହିସାବ କଲେ ଆମର ସିଙ୍ଗିଲ୍ ସୁପର ଫସ୍ଫେଟ୍ ସାର, ଯେଉଁଟା ଫସ୍ଫରସ୍ ପାଇଁ ଆମେ ପ୍ରୟୋଗ କରିବା ଏବଂ ସେଥିରୁ ସଲଫର ମଧ୍ୟ ମିଳିବ, ତେଣୁ ସେଇଟା ଆମେ ଏକରକୁ 250 କିଲୋ, ୟୁରିଆ 22 କିଲୋ, MOP ସାର 33 କିଲୋ ପ୍ରୟୋଗ କରିବା ଆବଶ୍ୟକ। ଆଜ୍ଞା, ଏଇଟାକୁ ଆମେ ମଞ୍ଜି ବୁଣିବା ପୂର୍ବରୁ ସିଆରରେ ପ୍ରୟୋଗ କରିକି ଟିକେ ବାଡ଼ି ମାରିକି ଆମେ ମାଟିରେ ମିଶାଇଦେବା ଆବଶ୍ୟକ, କାହିଁକିନା ଏ ସାରରେ ମଞ୍ଜି ଯଦି ଆମକୁ ଲାଗୁଛି ତାହେଲେ ମଞ୍ଜିଟା ନଷ୍ଟ ହୋଇଯିବାର ଚାନ୍ସ ଅଛି।
0: ଆଜ୍ଞା, ଏଇଟା ତ ଖତ ସାର କଥା ଆପଣ କହିଲେ, କେମିତି ଲଗାମା କହିଲେ। ଆମର କଳାହାଣ୍ଡିଆ ଗୋଟେ ବଢ଼ିଆ କଥା କହିଛନ୍ ଆଜ୍ଞା, ଭାଜିର ତଳେ ଭଅଁତା ଯିଏ ବୋଲସନ୍।
1: ଆଜ୍ଞା,
0: ସେ ଭଅଁତା ଆକା ଭାଜିକି କ୍ଷତି କରିବ,
1: କ୍ଷତି କରିବ।
0: ଯେହେତୁ ଖତ ସାର କଥା ଆସିଗଲା, ତ ଘାସ ଆଜ୍ଞା ସେତେବେଳେ ଜଗିଥିବାଟା ଏଇଟା ଗୋଟେ ନିଦାନ କଥା।
1: ଆଜ୍ଞା,
0: ତ ଏଇ ଯେନ୍ ସୋୟାବିନ୍ ଘାସ ପରିଚାଳନା କେନ୍ତା କର୍ମା? ଆଜ୍ଞା,
1: ସୋୟାବିନ୍ ଫସଲର ଦେଖନ୍ତୁ ଆମର 100 ଦିନ ଭିତରେ ଯେହେତୁ ଅମଳ ହେଉଛି, ଆମକୁ 45-50 ଦିନ ପର୍ଯ୍ୟନ୍ତ ଆମକୁ ଘାସ ମୁକ୍ତ ରଖିବା ଆବଶ୍ୟକ। ସେଥିପାଇଁ ଆମେ କ'ଣ କରିବା ନା, ଯଦି ଆମେ ପ୍ରଥମେ 20 ଦିନ ଏବଂ ପରବର୍ତ୍ତୀ 40 ଦିନରେ ମଞ୍ଜି ଲଗାଇବାର, 20 ଦିନ ଏବଂ 40 ଦିନ ସମୟରେ 2 ଥର ଆମେ କୋଡ଼ା ଖୋସା କରିବା ଆବଶ୍ୟକ। କୋଡ଼ା ଖୋସା କରିବା, ଘାସ ବାଛିଦେବା, ତାହେଲେ ସେ ଜମି ଘାସ ମୁକ୍ତ ରହିବ, ତାହେଲେ ଅମଳ ମଧ୍ୟ ଭଲ ହେବ। କିମ୍ବା ଆମେ ଗୋଟିଏ ଆମର ତୃଣନାଶକ ମିଳୁଛି ଇମାଜେଥାପିନ୍, ଯେଉଁଟାକି ଆମେ ଏକରକୁ 400 ମିଲିଲିଟରକୁ ଆମେ 200 ଲିଟର ପାଣିରେ ମିଶାଇବା, ମିଶାଇକି ମଞ୍ଜି ବୁଣିବାର 10-15 ଦିନ ମଧ୍ୟରେ ଆମେ ମାଟିରେ ସିଞ୍ଚନ କରିବା। ଏଇଟା ସିଞ୍ଚନ କଲେ ଘାସ ମଧ୍ୟ ଆପଣ 40 ଦିନ ପର୍ଯ୍ୟନ୍ତ ମୁକ୍ତ ରହିପାରିବ।
0: ତାପରେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଲା ଆଜ୍ଞା, ଯେହେତୁ ଏଇଟା ଆପଣ କହିଲେ ଯେ ପାଣିଟା ଅଧିକ ଆବଶ୍ୟକ ନେବେ ବର୍ଷା ସମୟ ନେ, କୁହି ବି ଯିବା ଡର ଥିସି।
1: ଆଜ୍ଞା ଆଜ୍ଞା,
0: ତ ଏଇ ଜଲ ପରିଚାଳନାଟା କେମିତି କର୍ମା ଆଜ୍ଞା ସୋୟାବିନ୍ରେ?
1: ଆଜ୍ଞା, ବର୍ଷା ଦିନେ ଆମେ ଯେଉଁ ଚାଷ କରିବା ସୋୟାବିନ୍ ଆଜ୍ଞା, ସେଥିରେ ପାଣି ମଡ଼ାଇବାର କୌଣସି ଆବଶ୍ୟକତା ନାହିଁ, ବରଂ ଜଳ ନିଷ୍କାସନର ଆବଶ୍ୟକତା ଅଛି। ଜମିରେ ଯେପରି ଆପଣଙ୍କର ଠିଆ ପାଣି ନ ରୁହେ ସେଥିପ୍ରତି ଆମେ ଧ୍ୟାନ ଦେବା, ଏବଂ ଯେଉଁଟା ଶୀତ ଦିନେ ବା ରବି ଋତୁରେ ଆମେ ଚାଷ କରିବା ସେଥିପାଇଁ ଜଳ ସେଚନର ଆବଶ୍ୟକତା ନିହାତି ଅଛି। ଆପଣ ଜଳସେଚନ ଶୀତ ଋତୁରେ ଯେଉଁ ଚାଷ କରିବେ, ମଞ୍ଜି ବୁଣିବା ପରେ ଗୋଟେ ଜଳସେଚନ ନିହାତି ଆବଶ୍ୟକ, ତାପରେ ଆପଣ 15-20 ଦିନ ଭିତରେ ଗୋଟେ ଜଳସେଚନ କରି କୁଡ଼ା ଖୋସା କରିବେ, ତାପରେ ଆଉ ଥରେ 35-40 ଦିନ ଭିତରେ ଗୋଟେ ଜଳସେଚନ କରି କୁଡ଼ା ଖୋସା କରି ଘାସ ନିୟନ୍ତ୍ରଣ କରିବେ, ତାପରେ ଆଉ ଥରେ ଫୁଲ ଆସିବା ସମୟରେ ଏବଂ ମଞ୍ଜି ପୂରଣ ସମୟରେ, ମଞ୍ଜି ଯେତେବେଳେ ତାପରେ ଛୁଇଁ ଆପଣଙ୍କ ଭିତରେ ମଞ୍ଜି ଆସୁଛି ସେତେବେଳେ ଆପଣ ଜଳସେଚନ ନିହାତି କରିବା ଆବଶ୍ୟକ।
0: ତ ଶେଷରେ ଆଉ ଗୋଟେ କଥା ରହିଲା ଆଜ୍ଞା, ଯେନ୍ଟାକି ଚାଷୀର ବଡ଼ ମୂଳ ଦୁଃଖା ଆଜ୍ଞା, ଦେଖୁଥିମା ଗଛ ବଢ଼ିଆ ହେଇ ଆସିଲା, ଏବେ ମୋର ଅମଲ ଅଧିକ ହେବା ନା, ମୁଁ ଏଇଟା ସେଇଟା କର୍ମି, ଚାଷୀ ଗୋଟେ ଯୋଜନା କଲା ବେଳେ ଆଜ୍ଞା ରୋଗ ପୋକ ଗୋଟେ ସବୁବେଳେ ଘାଣ୍ଟୁଥିବା ଚାଷୀକି।
1: ଆଜ୍ଞା ଆଜ୍ଞା,
0: ତ ସେ ରୋଗ ପୋକ ଇନେ ଲାଗ୍ବା ବୋଲେ ଆଜ୍ଞା ଏଇଟା ତାର ବ୍ୟବସ୍ଥା କାଣା କର୍ମା ସୋୟାବିନ୍ ନା? ଆଜ୍ଞା,
1: ଆମ ଅଞ୍ଚଳରେ ଆଜ୍ଞା ଏଇ ଯେଉଁ ଆମେ ସୋୟାବିନ୍ ଚାଷ ଏଠି ଆମର ଗବେଷଣା ଚାଲିଛି,
0: ଆଜ୍ଞା
1: ସେଥିରେ ଆମର ଯେଉଁ ଆମର ଏକ୍ସପିରିଏନ୍ସ କହୁଛି, ଆମର ଅନୁଭୂତି କହୁଛି
0: ଆଜ୍ଞା,
1: ଯେ ଆମ ଅଞ୍ଚଳରେ ଗୋଟେ ଶୋଷକ ପୋକ ଯେଉଁଟା ଧଳା ମାଛି
0: ଆଜ୍ଞା,
1: ଏବଂ ଆଉ ଗୋଟେ ପତ୍ରଘିଆ ପୋକ
0: ଆଜ୍ଞା,
1: ଏଇ ଦୁଇଟାର ଟିକେ ପ୍ରାଦୁର୍ଭାବ ପୋକ ହିସାବରେ ଅଧିକ ଅଛି, ତେଣୁ ଏଇ ଶୋଷକ ପୋକ ଯଦି ଆପଣଙ୍କ ଲାଗୁଛି ତାହେଲେ ଆମର ଥାୟୋମେଥାକ୍ଜମ୍ ନାମରେ ଗୋଟେ ଔଷଧ ମିଳୁଛି, ସେଇ ଥାୟୋମେଥାକ୍ଜମ୍ ଔଷଧକୁ 1 ପ୍ରତି 80 ମିଲିଲିଟର ଆବଶ୍ୟକତା ଅଛି, ତାକୁ ଆମେ 200 ଲିଟର ପାଣିରେ ମିଶାଇ ଏକରେ ସିଞ୍ଚନ କଲେ ଧଳା ମାଛି ନିୟନ୍ତ୍ରଣ ହୋଇପାରିବ, ଏବଂ ଥରେ ଆମେ ସିଞ୍ଚନ କଲା ପରେ ଯଦି ଆଉ ଥରେ ଆବଶ୍ୟକ ପଡ଼େ 10 ଦିନ ପରେ ଆମେ ଆଉ ଥରେ କରିପାରିବା। ସେହିପରି ଏଇ ଯେଉଁ ପତ୍ରଖିଆ ପୋକ କଥା କହିଲେ ଆଜ୍ଞା, ଏଇଟା ପାଇଁ ମଧ୍ୟ ଆମକୁ 2 ଥର ସିଞ୍ଚନ କରିବା ପାଇଁ ପଡ଼ିବ, ପାଖାପାଖି ଗୋଟେ 15-20 ଦିନ ଭିତରେ ଥରେ ଆମେ କରିବା, ଆଉ ଥରେ 30-40 ଦିନ ବେଳକୁ କରିବା। ସେଥିପାଇଁ ଆମର ପ୍ରୋଫେନୋଫସ୍ ନାମରେ ଗୋଟେ ଔଷଧ ମିଳୁଛି, ସେ ପ୍ରୋଫେନୋଫସ୍ ଔଷଧକୁ 400 ମିଲିଲିଟର 1 ପ୍ରତି ଆବଶ୍ୟକ ହୋଇଥାଏ, ତାକୁ ଆମେ 200 ଲିଟର ପାଣିରେ 400 ମିଲିଲିଟର ଅର୍ଥାତ୍ 1 ଲିଟର ପାଣିରେ 2 ମିଲିଲିଟର ହିସାବରେ ମିଶାଇକି ଆମେ ପତ୍ର ସିଞ୍ଚନ କରିବା ଆବଶ୍ୟକ। ସେଇଟା 2 ଥର ସିଞ୍ଚନ କଲେ ପତ୍ରଖିଆ ପୋକରୁ ରକ୍ଷା ପାଇପାରିବା। ଏହା ଛଡ଼ା ଆଉ ଗୋଟେ ରୋଗ ଆଜ୍ଞା ଆମର ଏବେ ଏଇ ବର୍ଷ ଆମର ଏଠାରେ ଦେଖାଦେଇଥିଲା, ସେଇଟା ହେଉଛି କହୁଛନ୍ତି ରାଇଜୋକ୍ଟୋନିଆ ଏରିଏଲ୍ ବ୍ଲାଇଟ୍, RAB ନାମରେ ପରିଚିତ। ସେଥିପାଇଁ ଆମେ କ'ଣ କରିବା, ଗୋଟେ ଟେବୁକୋନାଜଲ ଆଉ ସଲଫର ମିଶ୍ରିତ ଫିମ୍ପିନାଶକ ଗୋଟେ ମିଳୁଛି, ସେଇଟା 1 ପ୍ରତି 500 ଗ୍ରାମକୁ 200 ଲିଟର ପାଣିରେ ମିଶାଇକି ଆମେ ସିଞ୍ଚନ

0: କରିବା ଆବଶ୍ୟକ। ସେଇଟା ଯେତେବେଳେ ପତ୍ର ପୋଡ଼ା ରୋଗ ଦେଖାଯିବ ଆମେ ସିଞ୍ଚନ କରିବା ଦରକାର, କିନ୍ତୁ ତା ପୂର୍ବରୁ କରିବାର ଆବଶ୍ୟକତା ନାହିଁ।
1: ଯାଉ ଆଜ୍ଞା, ଆଜି ଆପଣ ଆମର ବୈଠକକୁ ଆସିଲେ, ସମୟ ଦେଲେ, ଆର୍ ଉନ୍ନତ ପ୍ରଣାଳୀରେ ଆମେ ସୋୟାବିନ ଚାଷ କେମିତି କରି କର୍ମା ଏ ବିଷୟରେ ସୁନ୍ଦରିଆ କରି ବୁଝାଲେ, ସମୟ ଦେଇଥିବା ତୁ ଆକାଶବାଣୀ ତରଫରୁ ଆର ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା। ଜୁହାର
2: ଶୁଣିଲି ବାବୁ,
3: ହଁ
2: ଯେଡ଼େ ସୁନ୍ଦରା କରି ବିଶେଷଜ୍ଞ ଆଜ୍ଞା କହିଦେଲେ, ସବୁ କଥା ଜାଣି ହେଲା,
3: ସବୁ କଥା ଜାଣି ତ ହେଲା, ଯେ ଆର୍ ଗୁଟେ କଥା ତକ ଜାଣବାକେ ପଡ଼ବା। ତର୍ ମୋର ଭଲିଆ ଚାଷୀ ଦଦା ଗୁଟେ କଛନ୍, ହଁ ଆର୍ ଚାଷୀ ଦଦା କେନ୍ତା କରି ଚାଷ କାମ କରୁଛନ୍, କେନ୍ତା କରି ଉନ୍ନତି କରୁଛନ୍, ମୁଇଁ ଆମର ଦଦା ସାଙ୍ଗେ କଥାବାର୍ତ୍ତା ହେଇଛେ
2: ଯେ ମୁଇଁ ଶୁଣବି ବୋଲୁଛେ।
3: ହଇ ତୁଇ ଫୁନି ଶୁନ, ଆମର ଶ୍ରୋତା ବନ୍ଧୁମାନେ ଫୁନି ଶୁନନ୍।
2: ହେନ୍ତାହେଲେ ବାବୁ ମୁଇଁ ଶୁଣୁଛେ।
3: ହଁ ତ ଚାଷୀ ଦଦା ଜୁହାର।
4: ଜୁହାର ଆଜ୍ଞା।
3: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
4: ମୁଇଁ ଜଗଜୀବନ ପାଢ଼ୀ, ଗାଁ ମଥୁରା, କୈଳାସ ପଞ୍ଚାୟତ, ବ୍ଲକ ଜୁନାଗଡ଼।
3: ଆପଣ ଚାଷ କାମ ପ୍ରତି କେନ୍ତା ଆଗ୍ରହ ପ୍ରକାଶ କଲେ?
4: ମୁଇଁ ଦେଖିଲି ଆଜ୍ଞା, ମୋର ମିଲିଟାରୀରୁ ତ ରିଟାୟାର ହେଲା ପରେ ବହୁତ ଚାକିରି ବାକିରି କାଜେ ଆସିଲା, କିନ୍ତୁ ମୁଇଁ ଦେଖିଲି ଯେ ମୁଇଁ ନିଜର ପେଟ ଖାଲି ପୋଷବି, ମୁଇଁ ଭାବିଲି ଆର୍ ଇ ଯଦି ଚାଷ କାମ କରବି ବୋଲେ ଲୋକ ମାସଟା ଆରୁ ଆର୍ ତାଙ୍କର ବି ପରିବାର ପୋଷବା, ଆଉ ଦୁଇ ପଇସା ଅଧିକ ପାଇପାରିବି ଆର୍ ଆଜାଦରେ ରହିବି, ସେଥିର କାଜେ ଆଜ୍ଞା ମୁଇଁ ଏଇଟା ଅପନେଲି।
3: ବହୁତ ବଢ଼ିଆ କଥା ଗୋଟେ କହିଲେ, ଆପଣ ନିଜର ଉନ୍ନତି ବି କରୁଛନ୍ ଆରୁ ଅନ୍ୟମାନଙ୍କର ଉନ୍ନତି କରବାର୍ ଥି ଆପଣ ସହାୟତା ବି ହଉଛନ୍।
4: ମୋତେ ତ ଆଜ୍ଞା ବହୁତ ଖୁସି ଲାଗୁଛି, ଏବେ ଯେନ୍ କେରଳ, ବମ୍ବେ, ଦିଲ୍ଲୀ ପଲଉଥିଲେ ଆଜ୍ଞା, ଏବେ ତ ମୋର ଛଅ ସାତଟା ପରେ ମୋର ପାଖକେ ସବୁବେଳେ କାମ କାଇଯାଉଛନ୍ ଆଜ୍ଞା ଲୋକ। ମୁଁ ଚାର ଏକର ଜମି ମୋର ଅଛେ, ସେ ଭିତରେ ମୁଇଁ ଲୋକ 20 ସବୁବେଳେ ଲଗେଇ ପାରିବି, ଏନ୍ତା ମୁଇଁ ମାନେ ଚଲେଇଛେ ଆଜ୍ଞା।
3: ଆଚ୍ଛା, ତ ଆପଣ ବର୍ତ୍ତମାନ କାଣା କାଣା ଚାଷବାସ କରୁଛନ୍?
4: ଏବେ ଆଜ୍ଞା ମୋର କଦଳୀ ଅଛେ, ଲେମ୍ବୁ ଅଛେ, ତାପରେ କର୍ଲା ଅଛେ ଆଜ୍ଞା, ଏବେ ଚାଲିଛେ, ଜହ୍ନି ଅଛେ, ଭେଣ୍ଡି ଅଛେ, ବରବଟି ଅଛେ, କାକେର ଏବେ ଫେରି ଆସିବା ଆଜ୍ଞା, ଦୁଇ ଚାରି ଦିନ ଯିବା, ଆଉ କୁମୁଡ଼ା ପରିବା ହଉଛେ ଆଜ୍ଞା। ଧାନ ଚାଷ କରୁଛେ ଆଜ୍ଞା, ମୁଇଁ ଦେଖିଲି ଧାନ ଚାଷ ଠୁ ପନିପରିବାରେ ଅଧିକ ଲାଭ ଅଛେ, ଆଉ ଲୋକ ବି ଅଧିକ ତାମାନେ ସେଥିରେ ଏନଗେଜ୍ ହେଇପାରୁଛନ୍। ତେଣୁ ମରିଚ ଗୋଟେ କରୁଛେ ଆଜ୍ଞା, ବେଲେ ସେ ମରିଚ ତୋଲବା କାଜେ ଆଉ ଲୋକ 5 ସେ ଡେଲି ଆସୁଛନ୍। ତାପରେ ଏବେ ଶୁଖାବା କାଜେ ଗଭର୍ଣ୍ଣମେଣ୍ଟ ଗୋଟେ କାଣା ଏବେ ଆସିଥିଲେ ଆଜ୍ଞା, ପ୍ରୋଜେକ୍ଟ ଦଉଛନ୍, ଏବେ ମୋର ମରିଚ ବି ନୁକସାନ ଦେଇ ନା, ଗୋଟେ ବର୍ଷ ନୁକସାନ ହେଇଗଲା, ଏବେ ସେ ପ୍ରୋଜେକ୍ଟ ଗୋଟେ କାଣା ସୋଲାର ଗୋଟେ କାଣା ଦେମୁ ଡ୍ରାୟର ଗୋଟେ ବୋଲୁଛନ୍, ସବୁ ହଉଛେ ଆଜ୍ଞା। ବାକି ମାଛ ମୁଛା ବି ଛାଡ଼ସି ଆଜ୍ଞା, ଗାଈ ରଖିଛେ।
3: ତ ବହୁତ ବଢ଼ିଆ କଥା ଗୋଟେ କହିଲେ ଆପଣ। ତ ଆପଣ ଏତେ ରକମ ରକମର ଚାଷବାସ ଯେନ୍ କରୁଛନ୍, ଆପଣ ବୈଜ୍ଞାନିକ ଉପାୟ କାଣା କାଣା ପାଳନ କରୁଛନ୍?
4: ମୁଇଁ ଆଜ୍ଞା ଟ୍ରାନ୍ସପ୍ଲାଣ୍ଟର ରେ ଆଜ୍ଞା ଧାନ କେ ରୋପସି, ଏବଂ ହେଟା ସ୍ୱାଧୀନ ରେ ଆଜ୍ଞା, ଏବେ ଲେବର ଖୋଜିବାର ନାଇଁ ପଡ଼େ, ଟ୍ରାନ୍ସପ୍ଲାଣ୍ଟର ରୋପି ଦେଲି, ସିଲ୍ଡିଂ ଟ୍ରେ ଅଛେ ପକେଇ ଦେଲି, ମୋର ଯେନ୍ ଲୋକ 5-7 ଅଛନ୍ ପରମାନେଣ୍ଟ।
3: ଖତ ସାର କେନ୍ତା ବ୍ୟବହାର କରୁଛନ୍? ଆଜ୍ଞା
4: ଖତ ସାର ଆଜ୍ଞା ମୋର ଭର୍ମି କମ୍ପୋଷ୍ଟ କରସି ସାର, ଜିଆ ଖତ, ପୁଆଲ ପୁଆଲ ସଳା ସୁଳି ସବୁ ପକେଇ ଦେଇଥିସି ଆଜ୍ଞା, ସେଟାକେ ବି ୟୁଜ୍ କରସି। ବାକି ମୋର ବମ୍ ଆଜ୍ଞା କେବେ କେବେ 2-3 ଖାଲି ତାର ମାଟି ବି ଖାଲି କରି କରି କେନ୍ ଏଟା ଖାଲି ଯେନ୍ ଜମି ଏଟା ନିବ୍ରାବା କାଇସି, ବନ୍ଦ ବି ସଫା ହେଇଯାଇଛି ଆଜ୍ଞା, ସେଟା ବି ଚାଲିଛି।
3: ଆପଣ ଯେନ୍ ପନିପରିବା ଯେନ୍ ପାଉଛନ୍, ବିକ୍ରି ବଟା ଏକଦମ ବଢିଆ କରି ଏକଦମ ସହଜ ଉପାୟରେ କରିପାରୁଛନ୍ ଆପଣ?
4: ଆଲୁ ତ ମତେ ଷ୍ଟୋରେଜ କରବାକେ, ଆଲୁ ପିଆଜ ର କିଛି ପ୍ରୋବ୍ଲେମ ନାହିଁ ଆଜ୍ଞା, ଗୋଟେ ଘରଟେ ବନେଇ ଦେଇଛେ, ତ ସେଠି ଷ୍ଟୋର କରିଦେଇଛେ, ଆଉ ରେଟ ହେଲା ବେଲେ ଛାଡ଼ିଛେ ଆଜ୍ଞା।
3: ଯା ହଉ,
4: ଆରୁ ବାକି ଯେନ୍ ପନିପରିବା କଥା କହିଲେ ଆଜ୍ଞା, ସେମାନେ ନିଜେ ଆସୁଛନ୍, ନିଜେ ତୋଲସନ୍, ଆଉ ନେସନ୍ ଆଜ୍ଞା, 5-7 ବେପାରୀ ପ୍ରାୟ ଆସୁଛନ୍
3: ଆଜ୍ଞା,
4: ଯେ ଗୋଟେ ଜାଗାକେ ଆସିଲା ବେଳକୁ ଆଜ୍ଞା ପ୍ରତ୍ୟେକ ଜିନିଷ ମିଳିଯାଉଛେ, କଦଳୀ ମିଳିଲା, ଆଲୁ ମିଳିଲା, ପିଆଜ ମିଳିଲା, ଭେଣ୍ଡି, ବରବଟି।
3: ଆଚ୍ଛା ଚାଷୀ ଦାଦା, ଆର୍ ଗୋଟେ କଥା ଆପଣଙ୍କୁ ପଚାରିବି, ଆମର କଥାନି ଅଛେ, ଚାଷ କାମ ଯାହାର କେଡ଼େ ସୁଖ ତାହାର, ସେ ସିନା ଦୁନିଆକୁ ଯୋଗାଉଛି ଆହାର। ଆପଣ ତ ଜଣେ ଯବାନ ଥିଲେ, ଏବେ ଜଣେ କୃଷକ ହେଇଛନ୍। ଆଚ୍ଛା, ଆଜିକାଲି ଆମେ ଦେଖୁଛୁ ଆମର ଗାଁ ଗହଳିରେ ହଉ କି ଆମର ସହରରେ ହଉ, ଆମର ଯେନ୍ ଯୁବକ ଯୁବତୀ ଭାଇ ଭଉଣୀମାନେ ଅଛନ୍, ସେମାନେ ଟିକେ ପାଠ ସାଠ ପଢ଼ିଦେଲେ ଚାଷ କାମ ପ୍ରତି ବିମୁଖ ହଉଛନ୍, ସେମାନେ ଚାଷ କାମ କରବାକେ ଆଗ୍ରହ ପ୍ରକାଶ ନାଇଁ କରବାର। ଆପଣଙ୍କେ ବି ଆମ ରେଡ଼ିଓ ମାଧ୍ୟମରେ ବହୁତ ଯୁବକ ଯୁବତୀ ଶୁଣୁଥିବେ, ଆମ ଶ୍ରୋତା ବନ୍ଧୁ ଶୁଣୁଥିବେ, ସେମାନଙ୍କେ ଆପଣ କାଣା ବାର୍ତ୍ତା ଦେବାକେ ଚାହିଁବେ?
4: ଅନ୍ୟ ପାଖରେ ନୌକରୀ କରବାର ଅପେକ୍ଷା ଆମେ 5 ନୌକର ରଖୁ, ଆଉ ସେ ଖଣେକ ଜମିରେ ବି ଆଜ୍ଞା, ଏବେ ଯେନ୍ ଉନ୍ନତ ଧରଣର ବୀଜ ମଞ୍ଜି ଆସିଲା, ଆଉ ଯେନ୍ ମାନେ ଯନ୍ତ୍ରପାତି ଆସିଲା, କମ ଖର୍ଚ୍ଚରେ, କମ ଲେବରରେ, କମ ଇଏରେ ଆମେ ଯେନ୍ କରିକି ଅଧିକ ଉପାର୍ଜନ କରିପାରମୁ ଆଜ୍ଞା। ତ ମୁଇଁ ଚାହିଁବି ଚାକିରିରେ ଗୋଟେ ସୀମିତ, ତ ଇଥିରେ ଆମେ ଯେତିକି ପରିଶ୍ରମ କରମୁ ଆଜ୍ଞା, ସେଇ କମ ଜମିରେ ଏକା ଅଧିକ ମୁନାଫା କମେଇ ପାରମୁ ମୁଇଁ ଭାବୁଛେ।
3: ତ ଚାଷୀ ଦଦା, ଆଜି ଆପଣ ଆମକେ ସମୟ ଦେଲେ, ଆର୍ ଆପଣଙ୍କର ଚାଷବାସ ବିଷୟ ଆପଣ ଦୁଇ ପଦ ଆମକେ କହିଲେ, ଆଲୋଚନା ଥି ଆପଣ ଭାଗ ନେଇଥିବାରୁ ଆପଣ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ।

ଶୁଣୁଥିଲେ ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ ସନ୍ତୋଷ କୁମାର ବେହେରା ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହିର୍ ରାଞ୍ଝା ଚଳଚ୍ଚିତ୍ରରୁ ଗାଇଛନ୍ତି ମହମ୍ମଦ ରଫି, ଗୀତ ରଚନା କାଫି ଅଜମି, ସଙ୍ଗୀତ ନିର୍ଦ୍ଦେଶନା ମଦନ ମୋହନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ସିଲସିଲା ଚଳଚ୍ଚିତ୍ରରୁ ଗାଇଛନ୍ତି ଦ୍ୱୈତ କଣ୍ଠରେ ଲତା ମଙ୍ଗେସ୍କର ଏବଂ ଅମିତାଭ ବଚ୍ଚନ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ସି ଭରି।

ଶୁଣୁଥିଲେ କେତେଗୋଟି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ରାତି 10:30। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଛନ୍ତି ଧନ୍ଦୁତାଇ କୁଳକର୍ଣ୍ଣୀ। ଏଥିରେ ଶୁଣିପାରିବେ ରାଗ ଦେଶ, ମୀରା ଓ ମଲ୍ଲାର।

0: ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଧନ୍ଦୁଥାଇ କୁଲକର୍ଣ୍ଣୀ। ଏଥିରେ ଶୁଣୁଥିଲେ ରାଗ ଦେଶ ମୀର ମଲ୍ଲାର। ଆକାଶବାଣୀ ଭବାନୀପାଟଣା, ସମୟ ରାତି 11 ବାଜିବାକୁ ଯାଉଛି। ପ୍ରଚାର କରୁଛୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ, ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं अरुण कुमार।

0: And in men's cricket, India were 124 in 13.3 overs against England in the first T20 international of the five-match series at the Riverside Ground in Chester-Lewis Street when reports last came in. Earlier, Indian skipper Shreyas Iyer won the toss and opted to bat first. Spinners Varun Chakravarti and Ravi Bishnoi have returned to the playing 11 for India, while Vaibhav Suryavanshi has been kept on bench. The men in blue will look to bounce back from the shocking 2-0 defeat to Ireland in the last series. And that is the end of this news bulletin.
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ସମୟ ରାତି 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ହୋମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା 6:10 ଶୁଣିପାରିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀ ସୁଧା ମିଶ୍ର ରମେଶ ପଟ୍ଟନାୟକ ସସ୍ମିତା ମହାନ୍ତି ବାଳକୃଷ୍ଣ ଦାସ ମୀନା ମହାପାତ୍ର ଚେତନା ଚିନ୍ତନ ଶୁଣିପାରିବେ 6:30 ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35 7:25 ଶୁଣିବେ ଓଡ଼ିଆରେ ଆଲୋଚନା ରଥାରୂଢ଼ ଜଗନ୍ନାଥଙ୍କ ରଥ ମହାତ୍ମ୍ୟ ଆଲୋଚିକା ଦେବହୂତିକର ଚାଷର କଥା ଶୁଣିପାରିବେ 7:40 7:45 ଶୁଣିବେ ଗୀତ ଗୀତାଞ୍ଜଳିରେ କେତେ ଗୋଟି ଭକ୍ତି ଗୀତ ଶିଳ୍ପୀ ନମିତା ଅଗ୍ରୱାଲ 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ ବିଷୟବସ୍ତୁ ଅଣସର ବିଧି ବିଶେଷଜ୍ଞ ରାମଚନ୍ଦ୍ର ଦାସ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ 8:45 9:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ 9:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ପୂର୍ବାହ୍ନ 10:10 ପ୍ରଚାର କରିବୁ କାର୍ଯ୍ୟକ୍ରମ ବିଶେଷ କାର୍ଯ୍ୟକ୍ରମ ଖୋଲା ଜରକା ଶ୍ରୋତାବନ୍ଧୁ ଏଥିଲେ ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:57 ତେବେ ଆଜି ପାଇଁ ବିଦାୟ ନେଉଛି